ଆକାଶମଣି ରାଉରକେଲା। ଆଜି ଗୁରୁବାର ଜ୍ୟେଷ୍ଠ 29 ଦିନ 1948 ଶତାବ୍ଦ 2026 ମସିହା ଜୁନ୍ ମାସ 18 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ।

ଶ୍ରୋତାବନ୍ଧୁ ଶୁଣିଲେ ଶଶାଙ୍କ ଶେଖର ମହାପାତ୍ରଙ୍କ କଣ୍ଠରେ ଏ ଭକ୍ତିଭରା ଭଜନଟିକୁ ଜୋନାଥନ ମହାନ୍ତିଙ୍କ ରଚନାରୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଶଶାଙ୍କ ଶେଖର ମହାପାତ୍ରଙ୍କ କଣ୍ଠରେ ପୁଷ୍ପାବେନୀ ପ୍ରଧାନଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ଶଶାଙ୍କ ଶେଖର ମହାପାତ୍ରଙ୍କ କଣ୍ଠରେ ଏହି ଭକ୍ତିଭରା ଭଜନଟିକୁ ଜଗନ୍ନାଥନ ମହାନ୍ତିଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗିଆ କାଶ୍ମୀର ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249802। ଆଉ ଥରେ କହି ରଖୁଛି, ନମ୍ବରଟି ନୋଟ୍ କରିନିଅନ୍ତୁ 8249802। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗିଆ କାଶ୍ମୀର ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଶୁଣିବା ଶ୍ରୀ ରାମଚରିତ ମାନସର 198ତମ ଅଧ୍ୟାୟ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଜୋର୍ ଦେଇଛନ୍। ଗଲାକାଲି ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବୈଠକଟି ଯୋଗ ଦେଇକରି ସେ କହିଛନ୍, ସୌରଚାଳିତ ଜଳସେଚନ ପମ୍ପ ଚାଷୀମାନଙ୍କର ଖର୍ଚ୍ଚା କମାବାର ସହିତ କମାନିକେ ବଢ଼ାବା ଆଉ ରାଜ୍ୟର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ସାହାଯ୍ୟ କରିବା, ପିଏମ୍ କୁସୁମ ଯୋଜନାର ପ୍ରଚାର ପ୍ରସାର ତୁର୍ତ୍ତି କରିକିରି ପାରମ୍ପରିକ ପମ୍ପ ବଦଲେ ସୌରଚାଳିତ ପମ୍ପ ବ୍ୟବହାର ବଢ଼ାବାର ଲାଗି ରଣନୀତି ପ୍ରସ୍ତୁତ କରବାରକେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ବଜେଟ୍ରେ ଜଳସମ୍ପଦ ଲାଗି 14,500 କୋଟି ଟଙ୍କାର ବ୍ୟବହାରକେ ରାଜ୍ୟପାଳ ପ୍ରଶଂସା କରିଛନ୍। ଭୁବନେଶ୍ୱର ଖାରବେଳ ଭବନର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗଲାକାଲି ହୋଇଯାଇଛି। ସୁଶାସନ ଆଉ ଫଲାଫଲ ଭିତ୍ତିକ ପ୍ରଶାସନକେ ବରକସ କରବାର ତୁର୍ତ୍ତି ମୂଲ୍ୟାୟନ ଜରିଏ ଦକ୍ଷ ସ୍ୱଚ୍ଛ ଆଉ ଜନକୈନ୍ଦ୍ରିକ ପ୍ରଶାସନ ଉପରେ ଶ୍ରୀମତୀ ଗର୍ଗ ଜୋର୍ ଦେଇଥିଲେ। ଓଡ଼ିଶା ଜନ ଅଭିଯୋଗ ଆଇନର କାର୍ଯ୍ୟକାରିତା ଆଉ ଗଲା ମେ ମାସ ବିଭାଗୀୟ ସଫଳତା ବାବଦେବିଲ୍ ବୈଠକଟି ସମୀକ୍ଷା ହୋଇଥିଲା। ଆଇବା 20 ତାରିଖ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ ଲାଗି ଶୃଙ୍ଖଳିତ ବ୍ୟବସ୍ଥାକେ ସୁନିଶ୍ଚିତ କରିବା ଲାଗି ବୈଠକଟି ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଭିନ୍ ଭିନ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଗଲାକାଲି ବରଗଡ଼ ଶକ୍ତିନଗର କଲ୍ୟାଣ ମଣ୍ଡପଠାରେ ସ୍ୱାସ୍ଥ୍ୟ ପରିବାର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏ ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ଓ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4 ବ୍ଲକର 40 ଗ୍ରାମ ପଞ୍ଚାୟତର 191 ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶ ଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହାବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହାତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଆଲର୍ଜି ଜନିତ ଚର୍ମ ରୋଗ ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
2: ସୁସ୍ଥ ଶରୀର କୌଣସି ଜୀବାଣୁ କୀଟାଣୁ ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶ ରଙ୍ଗ କରି କୌଣସି ଔଷଧ ଖାଇବା ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୋଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁର ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର? ଖାଦ୍ୟ କେତେ ପ୍ରକାର ରଙ୍ଗ, କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଥାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି ଟ୍ୟୁବରକୁଲିନମ୍ ଏବଂ ସଲଫର। ଦୁଧ ଏବଂ ଦୁଗ୍ଧଜାତ ଖାଦ୍ୟ, ଅଣ୍ଡା, ପ୍ରାଣିଜ ଖାଦ୍ୟ, ମାଛ ମାଂସ ଆଦି ବ୍ୟବହାରରେ ହେଉଥିବା ଆଲର୍ଜି ଲକ୍ଷଣରେ ଏହା ପ୍ରୟୋଗ ହୁଏ। ଗହମଜାତ ଖାଦ୍ୟ ବ୍ୟବହାର କରି ଚର୍ମ ଆଲର୍ଜି ହେଲେ ସୁରିନମ୍ ଦିଆଯାଇଥାଏ। ଷ୍ଟ୍ରବେରୀ ବ୍ୟବହାରରେ ଚର୍ମ ଅଜ୍ଞାବାତ ପରି ଫୁଲିଗଲେ ଫାର୍ଗାରିଆ ଭେସ୍କା ଦିଆଯାଏ। ଚିନି ଗୁଡ଼ ଖାଇ ଆଲର୍ଜିରେ ସାଚୁରିୟମ୍ ଅଫ୍ ପ୍ରୟୋଗ ହୋଇଥାଏ। ଅଣ୍ଡା ଦ୍ୱାରା ହେଉଥିବା ଆଲର୍ଜିରେ ଫେରମେଟ୍ ଦିଆଯାଇଥାଏ। କେଶ ରଙ୍ଗ ଦ୍ୱାରା ହୋଇଥିବା ଚର୍ମ ଆଲର୍ଜିରେ ସଲଫର ପ୍ରୟୋଗ ହୁଏ। ଆର୍ଜେଣ୍ଟମ୍ ନାଇଟ୍ରମକମ୍ ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୋଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଏତତ୍ ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିଓର 6X, ନେଟ୍ରମ୍ ସଲ୍ଫ 6X, ନେଟ୍ରମ୍ଫସ୍ 6 ଆଦି ବ୍ୟବହାର କରାଯାଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଆଲର୍ଜି ଜନିତ ଚର୍ମରୋଗ। ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ରା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର, ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ, ସମାବେଶୀ ଏବଂ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 170,000 ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ମସିହାରେ ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃଆରୀରେ ଗୁମ୍ଲା, ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍, ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ଼ମା, କାର୍ଦି ସତ୍ୟନାରାୟଣ ରେଡ୍ଡି, ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ ନିର୍ମାଣ ପାଇଁ 1761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000 ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ୍ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ,
2: एक्सेलेंसी हम जानते हैं कि मैरिटाइम ट्रेड की दुनिया में भारत के लाखों सी फेरर आज दुनिया के अलग अलग समुद्र में अपनी सेवाएं दे रहे हैं, विश्व की प्रगति में बहुत बड़ा योगदान दे रहे हैं और मैं समझता हूं कि उनकी सुरक्षा भी उतना ही महत्वपूर्ण है। मुझे पूरा विश्वास है कि समझौते में सी फेरर की सुरक्षा भी सुनिश्चित होगी और उसको प्राथमिकता मिलेगी। तो मैं फिर एक बार पश्चिम एशिया में शांति बहाल कराने के आपके भरसक प्रयासों का मैं बुरी बुरी प्रशंसा करता हूं।
1: ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ସଙ୍ଗଠନ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଧାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ରହିଛି। ସେହିପରି ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା 3-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରିଛି। ନରୱେ 4-1 ଗୋଲ୍ରେ ଇରାକକୁ ମଧ୍ୟ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରି 2-0 ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 402 ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ 44 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 232 ରନ୍

0: ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 95 ରନ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 209 ରନ୍ ସ୍କୋର କରିଥିଲା। ଜବାବରେ ନେଦରଲ୍ୟାଣ୍ଡ 17 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 114 ରନ୍ ସ୍କୋର କରିଥିଲା। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ ସମାବେଶୀ ଓ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିଭାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଝୁମ୍ ତାନନାରେ କେତୋଟି ଓଡ଼ିଆ ଗୀତ। ଗୀତଟିକୁ ଶୁଣିବା ଅରୁଣ ମନ୍ତ୍ରୀଙ୍କ ରଚନାରୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଝୁମ୍ ତାନା ନାଁରେ କେତୋଟି ଓଡ଼ିଆ ଗୀତ। ଶ୍ରୋତାବନ୍ଧୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ପରବର୍ତ୍ତୀ ଗୀତଟିକୁ ଶୁଣିବା ଇରା ମହାନ୍ତିଙ୍କ କଣ୍ଠରେ ନିର୍ମଳ ନାୟକଙ୍କ ରଚନାରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଝୁମ୍ ତେନାନାରେ କେତୋଟି ଓଡ଼ିଆ ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ଶକ୍ତି ମିଶ୍ର ଏବଂ ଶାନ୍ତି ସୁଧାଙ୍କ କଣ୍ଠରେ ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ଅନିତା ପତିଙ୍କ କଣ୍ଠରେ ଏହି ଲଘୁ ସଙ୍ଗୀତଟିକୁ ଶିରିଶ ଚନ୍ଦ୍ର ପୂଜାରୀଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ପେଣ୍ଟରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008284 8758। ନମ୍ବରଟି ଆଉ ଥରେ କହି ରଖୁଛି 7008284 8758। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ପେଣ୍ଟରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ସୁଗମ ସଙ୍ଗୀତରେ କେତୋଟି ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ମାନସ କୁମାର ଦତ୍ତ ଏବଂ ଅନିତା ପତିଙ୍କ ଯୁଗଳ କଣ୍ଠରେ ଶିରିଶ ଚନ୍ଦ୍ର ପୂଜାରୀଙ୍କ ରଚନାରୁ।

ଶ୍ରୋତା ବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 MHz ଯୋଗେ। ଆକାଶବାଣୀ ସଦାସର୍ବ।

ଧନ୍ୟବାଦ ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ବଣପାହାଡ଼ ଗୀତ କ୍ରମରେ ଖଡ଼ିଆ ଗୀତ ପରିବେଷଣ କରିଛନ୍ତି ଗ୍ଲୋରିଆ କିରୋ ଏବଂ ସାଥୀ।

0: ଭଦ୍ରା ଲକ୍ଷ୍ୟପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ ମା ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
1: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
0: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
1: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
0: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
1: ବିକାଶର ଧାରା ଓଡ଼ିଶା ସାରା।
2: ଆପଣଙ୍କ ପିଲାମାନେ ସ୍କୁଲ କଲେଜରେ ବାୟୋଲୋଜି ପାଠପଢ଼ାରେ ୱିକ୍ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁନି, କ୍ଲାସ୍ 9 କ୍ଲାସ୍ 12 ପର୍ଯ୍ୟନ୍ତ ପିଲାଙ୍କୁ ପଠାନ୍ତୁ ABC ବାୟୋଲୋଜି ସେଣ୍ଟର। ଯୋଗାଯୋଗ C414 ମହାପାତ୍ର କମ୍ପ୍ଲେକ୍ସ, କୋଏଲ ନଗର। ମୋବାଇଲ 7978347784।
3: ଶ୍ରୋତାବନ୍ଧୁ ଶୁଣିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆମ କଥାରେ। କେତୋଟି ଚଳଚ୍ଚିତ୍ରର ଗୀତ, ପରବର୍ତ୍ତୀ ଗୀତଟିକୁ ଶୁଣିବା ଦିୱାନା ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ଆମ ଗୀତ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଶୁଣୁଥିଲେ ଆମ ଗୀତ କାର୍ଯ୍ୟକ୍ରମରେ ଗୀତଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।

ବାନାର୍ଜୀଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଗତ ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଟିଏମ୍ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଆବେଦନର ଆଜି ପ୍ରାଥମିକ ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଖଣ୍ଡପୀଠ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପ୍ରାର୍ଥନାକୁ ନାକଚ କରିଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟ ବିରୋଧୀ ଦଳ ନେତା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାହାକି ବାଚସ୍ପତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ତେବେ କୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଆସନ୍ତା ମାସ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଧାନସଭା ବାଚସ୍ପତି ରଥୀନ୍ଦ୍ର ବୋଷ ଟିଏମ୍ସି ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। 4 ଜଣ ପୁରୁଷ ଓ 3 ଜଣ ମହିଳା ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଓ ଗୋଟିଏ ଦମ୍ପତି ଅଛନ୍ତି। ଛୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଏକ 14 ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ 4 ମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି। 30 ଦିନ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟତ ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ ପ୍ରତିଶ୍ରୁତି ଦେଇଛି। ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି, ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍କର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହୀ ବିମାନ ପ୍ରଥମ ଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି, ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍, ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର 2 ଦିନ ପୂର୍ବେ ପ୍ରଥମ ଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଦାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଅନ୍ୟପକ୍ଷରେ 2022 ଖାଦ୍ୟ ସହାୟତା ପାଇଁ 60% ଅର୍ଥ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତ ଆଜି ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କରିଛି। ଏହା ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ

ଗୋସାଣୀପୀଠ, ସାନ୍ତାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷ୍ୟପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିତ୍ତିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି। ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ।
ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ଜୁନ୍ 21 ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କର୍ଣ୍ଣାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ ଥାଳ ଉଠା, ପତର ପେଣ୍ଡି, ଗୁଆ ଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସମବେତ କଣ୍ଠରେ ଶୁଣିଲେ ପୁରାତନ ରଚନା। ଏଥିରୁ ଆସନ୍ତୁ ଶୁଣିବା ନାରାୟଣ ପ୍ରସାଦ ସିଂଙ୍କ ରଚନା ସମବେତ କଣ୍ଠରେ।

ସମବେତ କଣ୍ଠରେ ଶୁଣିଲେ ନାରାୟଣ ପ୍ରସାଦ ସିଂଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ନାରାୟଣ ପ୍ରସାଦ ସିଂଙ୍କ ଆଉ ଏକ ରଚନା ସମବେତ କଣ୍ଠରେ।

ସମବେତ କଣ୍ଠରେ ଶୁଣିଲେ ନାରାୟଣ ପ୍ରସାଦ ସିଂଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ବୈକୁଣ୍ଠନାଥ ମହାନ୍ତିଙ୍କ ରଚନା ସମବେତ କଣ୍ଠରେ।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ, ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 428ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ପରୀକ୍ଷିତ ପଚାରିଲେ, କେବଳ ଦୁର୍ଯ୍ୟୋଧନ କାହିଁକି ରାଜସୂୟ ଯଜ୍ଞରୁ ଦୁଃଖ ମନରେ ଫେରିଛି? ଉତ୍ତରରେ ଶ୍ରୀ ଶୁକଦେବ କହିଛନ୍ତି, ସେ ଥିଲା ବିରାଟ ଯଜ୍ଞର କୋଷାଧ୍ୟକ୍ଷ। ଯୁଧିଷ୍ଠିରଙ୍କ ସମ୍ପତ୍ତି ଓ ସୌନ୍ଦର୍ଯ୍ୟ ଦେଖି ସେ ଈର୍ଷାନ୍ୱିତ ହୋଇଛି। ରାଜସୂୟ ଯଜ୍ଞ ଦ୍ୱାରା ମହତ୍ତ୍ୱ ପ୍ରାପ୍ତି ଯୋଗୁଁ ହୀନମନ୍ୟତା ଭୋଗିଛି। ଅଧିକନ୍ତୁ ସଭାଗୃହର ନିର୍ମାଣ କୌଶଳରେ ବିମୋହିତ ହୋଇ ଜଳଭାଗକୁ ସ୍ଥଳଭାଗ ଭାବି ତାହା ଭିତରେ ପଡ଼ି ଲୋକହସା ହୋଇଛି। ଈର୍ଷା, ଲଜ୍ଜା ଓ ଅପମାନରୁ ସେ ଦୁଃଖ ମନରେ ହସ୍ତିନା ଯାଇଛି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 428ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ଆରମ୍ଭ କରୁଛୁ ଓଡ଼ିଆ ଭକ୍ତି ଆଲବମ୍‌ରୁ ଭକ୍ତି ଗୀତର କାର୍ଯ୍ୟକ୍ରମ।

0: ରଘୁନାଥ ରାଉତଙ୍କ ରଚନା ଶୁଣିଲେ କଣ୍ଠଶିଳ୍ପୀ ସ୍ୱାଗତିକା ରଥଙ୍କ କଣ୍ଠରେ।
1: ଆପଣଙ୍କ ପିଲାମାନେ ସ୍କୁଲ କଲେଜରେ ବାୟୋଲୋଜି ପାଠପଢ଼ାରେ ୱିକ୍ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁନି, କ୍ଲାସ୍ 9 କ୍ଲାସ୍ 12 ପର୍ଯ୍ୟନ୍ତ ପିଲାଙ୍କୁ ପଠାନ୍ତୁ ABC ବାୟୋଲୋଜି ସେଣ୍ଟର। ଯୋଗାଯୋଗ C414 ମହାପାତ୍ର କମ୍ପ୍ଲେକ୍ସ, କୋଏଲ ନଗର। ମୋବାଇଲ 7978 3477 84।

0: କଣ୍ଠଶିଳ୍ପୀ ବାଦଲ କୁମାରଙ୍କ କଣ୍ଠରେ ଶୁଣିଲେ କାମିନୀ ବାଳା ପାତ୍ରଙ୍କ ରଚନା। ଶ୍ରୋତାବନ୍ଧୁ, ଓଡ଼ିଆ ଆଲବମ୍ ଗୀତ କ୍ରମରେ ଶୁଣୁଛନ୍ତି ଭକ୍ତି ଗୀତ, ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

କାମିନୀ ବାଳା ପାତ୍ରଙ୍କ ରଚନା ଶୁଣିଲେ ମମତା ସାହୁଙ୍କ କଣ୍ଠରେ। ଶ୍ରୋତା ବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀ ରାଉରକେଲାର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008247588।

କଣ୍ଠଶିଳ୍ପୀ ଥିଲେ ଶରତ ପରିଡ଼ା। ତାଙ୍କ କଣ୍ଠରେ ଶୁଣିଲେ କାମିନୀ ବାଳା ପାତ୍ରଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ, ଆକାଶବାଣୀ ରାଉରକେଲା। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ରାତି 10:30 ଶୁଣିବେ ନାଟକ ଷଣ୍ଢ ଉପାଖ୍ୟାନ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁବାସ ନାୟକ।

ଏଥର ଆସନ୍ତା କାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ସକାଳ 7:10 କାର୍ଯ୍ୟକ୍ରମ ବିକାଶଧାରା ଶୁଣିପାରିବେ ସକାଳ 7:25। ଏଥିରେ ଅନ୍ତର୍ଜାତୀୟ ଯୋଗ ଦିବସ, ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁନ୍ଦର ଜୀବନର ପଥ, ଏ ବିଷୟରେ ଯୋଗ ପ୍ରଶିକ୍ଷିକା ଅର୍ଚ୍ଚନା କରଙ୍କ ସହିତ ରହିଛି ଆଲୋଚନା। ସୁଗମ ସଙ୍ଗୀତ ସକାଳ 8:30, ବଣ ପାହାଡ଼ର ଗୀତ ସକାଳ 8:45। ଏହି କ୍ରମରେ ରହିଛି ଓରାମ ଗୀତ, ପରିବେଷଣ କରିବେ ସୋମନାଥ ଏକା ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5:00। ଶ୍ରୀମଦ୍ ଭାଗବତ ଶୁଣିପାରିବେ ଅପରାହ୍ନ 5:20। କାର୍ଯ୍ୟକ୍ରମ ନାରୀ ମହଲ ଅପରାହ୍ନ 5:30। ଛାନ୍ଦ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ରହିଛି ଓଡ଼ିଆ ଆଲବମ୍ ଗୀତ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ରହିଛି ଅନୁଗୁଳ ଜିଲ୍ଲାର ହାଲଚାଲ କାର୍ଯ୍ୟକ୍ରମ। କ୍ଷେତ ଖମାର ରାତି 7:30, ଏଥିରେ ଅଗ୍ରଣୀ ମହିଳା ଚାଷୀ କମଳା ସିଂଙ୍କ ସହିତ ରହିଛି ଆଲୋଚନା। ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ଫଳ ଚାଷ। ସିନେ ସଙ୍ଗୀତ ରାତି 8:00। ରାତି 10:00 ଗୀତ ଗଜଲ କ୍ରମରେ ରହିଛି ଗଜଲ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣିବେ ଉସ୍ତାଦ ବିସ୍ମିଲ୍ଲା ଖାନ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସେହି ନାହିଁ ବାଦନ। ଏହି ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

କଣ୍ଠଶିଳ୍ପୀ ସୁମିତା ଗରାବଡ଼ୁଙ୍କ କଣ୍ଠରେ ଶୁଣିଲେ ନିଜାମଙ୍କ ରଚନା। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାବନ୍ଧୁ, ସୁଗମ ସଙ୍ଗୀତରେ ଏବେ ଆସନ୍ତୁ ଶୁଣିବା ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ନିଜାମଙ୍କ ରଚନା।

କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଗତି କରିଥିବା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଦେଶରେ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ 2 ଶିକ୍ଷାନୁଷ୍ଠାନକୁ ନିଟ୍ ପରୀକ୍ଷା ପରିଚାଳନା ଦାୟିତ୍ୱ ମିଳିଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ନିଟ୍ ପରୀକ୍ଷା ନିମନ୍ତେ ସ୍ୱତନ୍ତ୍ର ବୈଠକରେ ପରୀକ୍ଷା ଦିନ ମାଲକାନଗିରି ବସ୍ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ଏଥର କିଛି ସମ୍ବାଦ ସଂକ୍ଷେପରେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦରଘା ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସମ୍ପର୍କରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପୁରୁଣା ସହରରେ ହେଉଥିବା ରଥଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସୁପରିଚାଳନା ନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ, ଗଜପତି ଓ ବରଗଡ଼ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ମାଧ୍ୟମରେ ଅଭ୍ୟାସ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ବରଗଡ଼ ଜିଲ୍ଲାରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। କାର୍ଯ୍ୟରେ ଅବହେଳା ପାଇଁ 128 ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସହରାଞ୍ଚଳରେ PNG ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ଦେବଦମ୍ପତିଙ୍କ ବିବାହ, ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିତ୍ତିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟ

0: ଓଡ଼ିଶାର ଶୈବପୀଠମାନଙ୍କରେ ମହାଯୋଗୀ ମହେଶ୍ୱର ଆଉ ମାତା ଗୌରୀଙ୍କର ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବଟି ଶିବ ବିବାହ କିମ୍ବା ଶୀତଳ ଷଷ୍ଠୀ ଭାବରେ ଲୋକମାନସରେ ଖ୍ୟାତ। ପୁରୀର ଗ୍ରାମାଞ୍ଚଳମାନଙ୍କରେ ଏହି ଉତ୍ସବଟି ନିମନ୍ତ୍ରଣ ଦିଅ ବିବାହ ଆଉ ଶୀତଳ ଷଷ୍ଠୀ କ୍ରମରେ ପାଳିତ ହେଉଥିବା ବେଳେ ପୁରୀ ସହର ଓ ଆଉ କିଛି ଅଞ୍ଚଳରେ ନିମନ୍ତ୍ରଣ ଦିଅ ବିବାହ ଶୀତଳ ଷଷ୍ଠୀ ଗୁଆଲି ସାତମଙ୍ଗଳା ଆଦି କ୍ରମରେ ପାଳିତ ହେଉଥିବା କଥା ଗବେଷକମାନେ କହିଥାନ୍ତି। ତେବେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଏହି ଉତ୍ସବଠାରୁ ସମ୍ବଲପୁର ସହରରେ ପାଳିତ ଶୀତଳ ଷଷ୍ଠୀ ଯାତ୍ରା ଅନେକ କାରଣରୁ ନିଆରା ଆଉ ସ୍ୱତନ୍ତ୍ର। ଏଠାରେ ପାଳିତ ବିବାହ ଉତ୍ସବରେ ଆକର୍ଷଣୀୟ ଦିଗଟି ହେଉଛି ଅନୁସୃତ ରୀତିନୀତି। ମଣିଷ ସମାଜରେ ଅନୁଷ୍ଠିତ ବାହାଘରକାଳୀନ ପାଳିତ ପାରମ୍ପରିକ ଚଳଣି ବା ବିଧି ଦେବବିବାହ କାଳରେ ବି ଅବିକଳ ଭାବରେ ପାଳନ କରାଯାଇଥାଏ। ସେଥିପାଇଁ ଏହା ଦେବଦମ୍ପତିଙ୍କର ମାନବୀୟ ଲୀଳା ବୋଲି କୁହାଯାଇଥାଏ। ଆମ ରାଜ୍ୟ ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକ ଭାଇମାନଙ୍କର ଧରଣୀ ଏବଂ ବୃଷ୍ଟି ସହିତ ରହିଛି ଅଖଣ୍ଡ ସମ୍ପର୍କ। ପ୍ରଚଣ୍ଡ ରୌଦ୍ର ତାପରେ ଉତ୍ତପ୍ତ ଧରଣୀ ଏହି ଯାତ୍ରା ସମୟରେ ପ୍ରବାହିତ ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ଶୀତଳ ହୋଇଥାଏ। ସେଥିପାଇଁ ଏହାର ନାମ ହୁଏତ ଶୀତଳ ଷଷ୍ଠୀ। ଆଉ ଏଥିପାଇଁ ଏହି ପର୍ବର ମୁଖ୍ୟ ତିଥିଟି ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ଥାଳି ଉଠା କାର୍ଯ୍ୟକ୍ରମରୁ। ସେଦିନ ପଡ଼ାର ବାସିନ୍ଦାମାନେ ଏକାଠି ହୋଇ ନିର୍ବାଚନ କରିଥାନ୍ତି କନ୍ୟା ପିତାମାତାଙ୍କର। ପ୍ରଥା ମୁତାବକ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ଏହି ବିବାହ ଉତ୍ସବରେ ଅନ୍ୟତମ ପର୍ଯ୍ୟାୟଟି ହେଉଛି ପତ୍ରପେଣ୍ଡି ଯାତ୍ରା। ଶିବଙ୍କର ପିତା କନ୍ୟା ପିତାଙ୍କ ଘରକୁ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କୁଣିଆ ହୋଇଯାଆନ୍ତି ଏବଂ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଶିବ ପାର୍ବତୀଙ୍କର ବିବାହର ସହମତି ନିମନ୍ତେ ସରସି ବା ଶାଳପତ୍ର ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ବିବାହ ଉତ୍ସବର ଲଗ୍ନ ସ୍ଥିର ହେବା ପରେ ସବୁ ଦେବଦେବୀଙ୍କୁ ଗୁଆ ଆଉ ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରାକୁ ଗୁଆ ଗୁଣ୍ଡା ଯାତ୍ରା ବୋଲି କୁହାଯାଇଥାଏ। ଦେବ ନିମନ୍ତ୍ରଣ ସରିଲା ପରେ କନ୍ୟା ପକ୍ଷ ସାଧାରଣ ଚଳଣୀ ଅନୁସାରେ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ତାପରେ ଅନୁଷ୍ଠିତ ହୁଏ ଗଣ୍ଠଲା ଖୋଲା ପର୍ବ। ଏହାକୁ ମଧ୍ୟ ଗଣ୍ଠଲା ହିଟା ବା ସମ୍ବନ୍ଧ ତୁଟାଇବା କୁହାଯାଇଥାଏ। ପଞ୍ଚମ ଦିନ ସକାଳୁ ପୂର୍ବ ବର୍ଷ କନ୍ୟାଦାନ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗଣ୍ଠଲି ଫିଟା ପ୍ରଥା ସମ୍ପନ୍ନ କରନ୍ତି। ସେହିଦିନ ରାତ୍ରକାଳରେ ପ୍ରଭୁ ମହେଶ୍ୱର ସୁସଜ୍ଜିତ ହୋଇ ବରଯାତ୍ରୀଙ୍କ ମେଳରେ ବାଦ୍ୟ ସଙ୍ଗୀତ ନୃତ୍ୟ ଆଉ ବାଣ ରୋଷଣୀ ମଧ୍ୟରେ ପଟୁଆରରେ ଯାଇ କନ୍ୟା ଘରେ ପହଞ୍ଚିଥାନ୍ତି। କନ୍ୟା ପିତା ସାଦରେ ସଭିଙ୍କୁ ସ୍ୱାଗତ କରିଥାନ୍ତି ଏବଂ ତାଙ୍କ ଗୃହରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବିବାହ ମଣ୍ଡପରେ ବୈଦିକ ରୀତିରେ ବିବାହ କର୍ମ ସମାପନ ହୋଇଥାଏ। ଶ୍ରୀ ଶଙ୍କର ଆଉ ଦେବୀ ଗୌରୀଙ୍କର ବିବାହ କାର୍ଯ୍ୟ ସମାପ୍ତ ହେଲା ପରେ ଯାଇ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବାହୁଡ଼ା ଯାତ୍ରାର ପଟୁଆର। ତାପରେ ସପ୍ତମୀ ଦିନ ପୂର୍ବାହ୍ନରେ ଆରମ୍ଭ ହୁଏ ନଗର ପ୍ରଦକ୍ଷିଣ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନର ପର୍ବ ଆକର୍ଷଣୀୟ ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା। ଶିବ ପାର୍ବତୀଙ୍କର ବିବାହ ଏକ ଲୋକାଚାରର ପର୍ବ ହୋଇନାହିଁ, ଏଥିରେ ଧର୍ମ ପ୍ରକୃତି ଆଉ ବିଜ୍ଞାନର ମଧୁର ସମନ୍ୱୟ ଲକ୍ଷଣୀୟ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେବଦମ୍ପତିଙ୍କ ବିବାହ। ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା ଗଜଗଜଉଛି ପଶ୍ଚିମ ଓଡ଼ିଶା। ଆଇବା କାଏଲ ଦୁଇଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍ ରାଷ୍ଟ୍ରପତି। ନୂଆଦିଲ୍ଲୀନ ଆଇବା କାଏଲ PMVBRY ଯୋଜନା ଥି ପ୍ରୋତ୍ସାହନ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ। ଆଉର୍ ବହୁତ ସମୟ ଧରିକରି ଡାକ୍ତରଖାନାନ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କ ବିରୋଧ ଥି କଡ଼ା ଆଭିମୁଖ୍ୟ ନେଇଛନ୍ ମୁଖ୍ୟମନ୍ତ୍ରୀ। ଏଥର ପୁରା ଖବର। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ଦେବଦେବ ମହାଦେବ ଆଉ ମାତା ପାର୍ବତୀଙ୍କର ବିହାଘର ହେବା। ଏଥିଲାଗି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇଛି। ଆଜି ରାତି ଦେବଦେବ ମହାଦେବ ବରବେଶୀ ସଜେଇ ହୋଇକରି କନ୍ୟା ଘରକେ ବରାତି ଯିବେ। ବ୍ରାହ୍ମ ମୁହୂର୍ତ୍ତ ଥି ଦେବଦମ୍ପତିଙ୍କର ଲୌକିକ ବିହା ହେବା। ଏଥିଲାଗି ଶିବ ମନ୍ଦିରମାନଙ୍କେ ପ୍ରସ୍ତୁତି ଚାଲିଛି। ପାର୍ବତୀଙ୍କର କନ୍ୟାପକ୍ଷ ଭୂମିକାତି ଥିବା ଦମ୍ପତିମାନେ ବରବେଶତୀ ମହାଦେବକୁ ସ୍ୱାଗତ କରିବାର ଲାଗି ଉଷ୍ଣାକିଥି ଟାକି ରହିଛନ୍। ପୁରା ଲୋକାଚାର ଆର୍ ବୈଦିକ ରୀତିନୀତି ହେବାର୍କେ ଥିବାର ଦେବ ବିବାହ ଲାଗି କନ୍ୟାପକ୍ଷ ନିଜର ବନ୍ଧୁବାନ୍ଧବକୁ ନିୟୁତା ଦେଇଥିବାର ବେଳେ ବିହା ଉତରୁ ଝି ପାର୍ବତୀଙ୍କୁ ଭୁଆସେନ୍ ଦେବାର ଲାଗି ଭିନ୍ ଭିନ୍ ଅଳଙ୍କାର ଘରକରା ଦରବ ଠୋଲ କରିକରି ରଖିଛନ୍। ଶୀତଳଷଷ୍ଠୀ ହେଉଥିବାର ଶିବ ମନ୍ଦିରମାନଙ୍କେ ଆଜି ସକାଳ ବେଳା ଅଭିଷେକ କରାଯାଇଛି। ଇତାର ଛଡ଼ା ଆଜି ଗଇଁଠାଲ ହିଟାବା ନୀତି ଉତରୁ ଇ ବଛରର କନ୍ୟା ପିତାମାତାଙ୍କର ପରିବାର ପାର୍ବତୀଙ୍କୁ ନିଜ ନିଜର ଘରକେ ନେଇଛନ୍। ସେଠାରେ ଦେବୀ ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜା ଆର୍ ଗଂସନ କରିଛନ୍। ଆଇବା କାଏଲ ଅଧରାତି ଦେବଦମ୍ପତି ନଗର ପରିକ୍ରମା ଯାତ୍ରାଥି ବାହାରି କରି ଶନିବାର ଦିନ ଉପରବେଳା ଦେବଦମ୍ପତି ନିଜ ନିଜର ମନ୍ଦିରକେ ଫିରବେ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ଆରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଶୀତଳଷଷ୍ଠୀ ରାଜ୍ୟର ଖାଲି ଗୋଟେ ତିହା ନୁହେଁ, ଇଟା ଆମର ଓଡ଼ିଆ ସଂସ୍କୃତିର ଗାରିମା ଆଉ ଭାବର ପରିଚୟ ଆଏ ବୋଲି ଶ୍ରୀ ପ୍ରଧାନ କହିଛନ୍।
1: ବନ୍ଧୁଗଣ, ଶୀତଳଷଷ୍ଠୀ କେବଳ ଏକ ପର୍ବ ନୁହେଁ, ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗରିମା ଏବଂ ଭାବମୟୀ ପରିଚୟ। ଏହା ଆଧ୍ୟାତ୍ମିକତା, ଧର୍ମଧାରା ଓ ଲୋକ ସଂସ୍କୃତିର ବିରଳ ସମାରୋହ। ଶୀତଳଷଷ୍ଠୀ ଆମ ଭାରତବର୍ଷର ଇଣ୍ଟାଞ୍ଜିବୁଲ କଲଚରାଲ ହେରିଟେଜର ଏକ ଭବ୍ୟ ରୂପ, ଯେଉଁଠି ବିଭିନ୍ନ ଲୋକକଳା, ସାଂସ୍କୃତିକ ବାଦ୍ୟ, ପାରମ୍ପରିକ ନୃତ୍ୟ ଏବଂ ଲୋକଗୀତର ଏକ ଅପୂର୍ବ ସମାଗମ ଦେଖିବାକୁ ମିଳେ। ତେଣୁ ଆସନ୍ତୁ ଏହି ପବିତ୍ର ଅବସରରେ ଆମେ ସମସ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଏକ ପେଡ଼ ମା କି ନା ଅଭିଯାନରେ ସାମିଲ ହୋଇ ଗୋଟିଏ ଗୋଟିଏ ଗଛ ଲଗାଇବା ଏବଂ ଏହି ଜଗତକୁ ସବୁଜିମାରେ ଶୀତଳ କରିବାର ସଂକଳ୍ପ ନେବା।
0: ସେଆଡ଼େ ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥର ବାବା କୋଶଳେଶ୍ୱର, ଚର୍ଦାର ବାବା କପିଳେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର, ଗୋଧନେଶ୍ୱରଙ୍କର ଆଜି ଧାରି ସମୟଥି ବରାତି ବାହାରିଥିଲା ବେଳେ ରାତି ଶିବ ପାର୍ବତୀଙ୍କର ବିହା ହେବା। ମହାଦେବଙ୍କର ବରାତିଥି ଅଷ୍ଟ ହନୁମାନ, ଅଷ୍ଟ ଶମ୍ଭୁ ଆଉ ଅଷ୍ଟ ବିଷ୍ଣୁଭିଲ ବାହାରିଛନ୍। ବରଗଡ଼ ଜିଲ୍ଲାର ବରପାଲିର କପିଳେଶ୍ୱର ବାବାଙ୍କର ଆଜି ରାତି ବରାତି ବାହାରବା। ସେନ୍ତା ପଦମପୁରର ସ୍ୱପ୍ନେଶ୍ୱର ବାବା ଆଉ ରାମେଶ୍ୱର ବାବା ଆଉ ବରଗଡ଼ର ଗୌରୀଶଙ୍କର ବାବାଙ୍କର ଶୀତଳଷଷ୍ଠୀ ଅବସରରେ ରାତିଥି ବରାତିଥି ଯିବେ। ଘେଁସ ସରକଣ୍ଡା ଆର୍ ତାଲସିରିଗିଡ଼ା ନଭିଲ ଶିବ ବିବାହ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା କାଲିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍। ଇ ସମୟଥି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯିବାର ସହିତ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ତରଫୁ ହେବାର୍କେ ଥିବାର ଗୋଟିଏ ସ୍ୱାସ୍ଥ୍ୟ ଶିବିରଥି ଯୋଗ ଦେଇକରି ହିତାଧିକାରୀ ଆଉ ଡାକ୍ତରମାନଙ୍କର ସାଙ୍ଗେ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର 113 ଖଣି ପ୍ରଭାବିତ ଗାଁ ନ ଗୋଟିଏ ବଡ଼ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଇତାର ଛଡ଼ା ହାଟ ବଦ୍ରାଠାନେ ବ୍ରହ୍ମକୁମାରୀ ସଂସ୍ଥା ତରଫୁ ମାତୃଶକ୍ତି ଭବନ, ଗୋଟିଏ ଖାସ୍ ସର୍କିଟ୍ ହାଉସ୍ ଆଉ ରାଇରଙ୍ଗପୁରନ ନୂଆକରି ତିଆରି ହୋଇଥିବାର ପୁଲିସ ଜିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଯାଇକରି ଗୋସାଣୀ ପୀଠ, ସାନ୍ତାଳୀ ଜାହେରା ଆଉ ହୋ ଜାହେରାନ ପ୍ରାର୍ଥନା କରିବେ। ଗୋଟିଏ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିକରି ହିତାଧିକାରୀମାନଙ୍କ ସାଙ୍ଗେ ଭିଲ ରାଷ୍ଟ୍ରପତି ଆଲୋଚନା କରିବେ। ସେନ୍ତା SLS ଟ୍ରଷ୍ଟ ତରଫୁ ପରିଚାଳିତ ଶିକ୍ଷା ଅନୁଷ୍ଠାନମାନଙ୍କର କାମର ଅଗ୍ରଗତି ବାବଦେ ଭିଲ ରାଷ୍ଟ୍ରପତି ସମୀକ୍ଷା କରିବେ। ତାର ଆର ଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୋଟିଏ ସାଧାରଣ ସଭାତି ଯୋଗ ଦେବେ। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ମିଶିକରି କେତେଟା ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରିବାର ସହିତ ଗୋଟିଏ ଜନସମାବେଶକେ ସମ୍ବୋଧିତ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲ ନୂଆଦିଲ୍ଲୀନ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା PMVBRY ଅଧୀନ ଥି ପାଖାପାଖି 2400 କୋଟି ପ୍ରୋତ୍ସାହନ ଟଙ୍କା ଦେବେ। ନିଯୁକ୍ତି ପ୍ରକ୍ରିୟାକେ ତୁର୍ତ୍ତି କରବାର୍, ନିଯୁକ୍ତିକେ ତହକାବାର୍ ଆଉ ସାମାଜିକ ସୁରକ୍ଷାକେ ବିସ୍ତାର କରବାରଟା ଏ ଯୋଜନାର ମୂଳ ଉଦ୍ଦେଶ୍ୟ ଆଏ। ଏ ଯୋଜନା ଜରିଏ ଆଘନୁ ସାରା ଦେଶରେ 15 ଲକ୍ଷ ହିତାଧିକାରୀ ଉପକୃତ ହୋଇସାରିଛନ୍। ଯୋଜନା ଅଧୀନତି ପହିଲା ଥର ଲାଗି କର୍ମଶକ୍ତିକେ ଯାଉଥିବାର କର୍ମଚାରୀମାନେ 15,000 ଟଙ୍କା ତକ ପ୍ରୋତ୍ସାହନ ଟଙ୍କା ପାଇବାରକେ ଯୋଗ୍ୟ ହେବେ। ଏନ ଜଣାଇ ଦିଆଯାଇପାରେ ଯେ ଏ ଯୋଜନା ଗଲା ବଛର ଅଗଷ୍ଟ 1 ତାରିଖ କାର୍ଯ୍ୟକାରୀ ହୋଇଥିଲା। 946 କୋଟି ଟଙ୍କା ଖର୍ଚ୍ଚାଇଥି ଏ ଯୋଜନା 2 ବଛର ଭିତରେ 3.5 କୋଟିନୁ ଅଧିକା ନିଯୁକ୍ତି ତିଆରି କରବାରକେ ଲକ୍ଷ୍ୟ ରଖିଛି। ଯେନ୍ତି ପାଖାପାଖି 1.92 କୋଟି ଯୁବକ ପହିଲା ଥର ଲାଗି କର୍ମଶକ୍ତି ଥି ପ୍ରବେଶ କରବେ। ରାଜ୍ୟର 1 ଶ୍ରେଣୀରୁ 8 ଶ୍ରେଣୀ ତକ ପଢ଼ା ବହିତି ଛାପବାର ସମୟାତି ହୋଇଥିବାର ଭୁଲର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥି ଗୋଟିଏ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କର ଅଧ୍ୟକ୍ଷତାତି ହୋଇଥିବାର କମିଟି ଥି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଆଉ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ରହିଛନ୍। ଇ କମିଟି ଛାପବାର ସମୟାତି ହୋଇଥିବାର ଭୁଲର ତଦନ୍ତ କରିକରି ଏଥିଲାଗି ଦାୟୀ ଅଧିକାରୀ ଆଉ ସଂସ୍ଥା ବିଷୟଟି ଅନୁଧ୍ୟାନ କରବାର ସହିତ ଆଇବା 7 ଦିନ ଭିତରେ ରିପୋର୍ଟ ଦେବାରକେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକେ ନେଇକରି ରାଜ୍ୟ ଶିକ୍ଷା ଗବେଷଣା ଆଉ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍, ଆଇବା ବଚନ ଇତାର ଉପରେ ଜୋର ଦିଆଯିବା, ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଇବାଦ୍ୟ ଚିଠି ଜରିଏ ଜଣାଇ ଦିଆଯାଇଛି। ଶିକ୍ଷକମାନଙ୍କୁ ବହିତି ଥିବାର ଭୁଲ ସୁଧରାବାରକେ ନିର୍ଦ୍ଦେଶ ଦିଆଯାଇଛି। 2027-28 ଶିକ୍ଷା ବଚନ ନୂଆ ବହିତି ଏନ୍ତା ଭୁଲ ଆଉ ଦେଖବାରକେ ନାଇଁ ମିଲେ ବୋଲି ଶ୍ରୀମତୀ ସାହୁ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଗଲାକାଲ ପଢ଼ା ବହିତି ଦେଖାଦେଇଥିବାର ଭୁଲକେ ନେଇକରି ଗୋଟିଏ ଜରୁରୀ ବୈଠକ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବହୁତ ସମୟ ଧରିକରି ଡାକ୍ତରଖାନାନ ବିନା ଅନୁମତି ଥି ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କର ବିରୋଧ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ନେଇଛନ୍। ରାଜ୍ୟର ଭିନ୍ ଭିନ୍ ଡାକ୍ତରଖାନାନ କାମ କରୁଥିବାର 128 ଜଣ ମେଡିକାଲ ଅଫିସର ଆଉ ଦନ୍ତ ଚିକିତ୍ସକ 5 ବଛରନୁ ଅତକା ସମୟ ଧରିକରି କାମ ଥି ଯୋଗ ନାଇଁ ଦେବାର, ସେମାନଙ୍କର ସ୍ଥିତି ଜାଣବାର ଲାଗି ଖବରକାଗଜଟି ଇସ୍ତାହାର ଦିଆଯାଇଥିଲେ ବି ସେମାନେ ଉତ୍ତର ନାଇଁ ଦେଇ, ଯେନ୍ଥିଲାଗି ମୁଖ୍ୟମନ୍ତ୍ରୀ ଇ ଡାକ୍ତରମାନଙ୍କର ବିରୋଧ ଥି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରକେ ସ୍ୱାସ୍ଥ୍ୟ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ କନ୍ଧମାଳ ପୁଲିସ ହସ୍ପିଟାଲର ଆଗର ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣ ପାଣିଗ୍ରାହୀଙ୍କୁ ସରକାରୀ ସେବାନୁ ବହିଷ୍କାର କରାଯାଇଛି। ରୋଗୀ ସେବା ଲାଗି ତାଙ୍କର ଅନାଗ୍ରହ ଲାଗି ତାଙ୍କୁ ଚାକିରିନୁ ବହିଷ୍କାର କରାଯାଇଛି। ରାଇଜେ ଖରା ଛୁଟି ଉତରୁ ଆଜିଠାନୁ 22ଟା ଜିଲ୍ଲାନ ବିଦ୍ୟାଳୟ ଖୋଲିଛି। ହେଲେ ଜବର ଖରାକେ ନଜରଥି ରଖିକରି 8ଟା ଜିଲ୍ଲାନ ଖରା ଛୁଟି ସମୟକେ ଶନିବାର ତକ ବଢ଼ାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ତାପମାତ୍ରା 40 ଡିଗ୍ରୀ ତକ ରହୁଥିବାନୁ ଖରା ଛୁଟିକେ ବଢ଼ାଯାଇଛି। ଇତାର ସହିତ ସବୁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଭିଲ୍ ବନ୍ଦ ରଖାଯିବା ଲାଗି କେତେଟା ଜିଲ୍ଲା ପ୍ରଶାସନ ତରଫୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାନ ଆଜିଠାନୁ ଆଇବା 20 ତାରିଖ ତକ ସକାଳର 6 ବଜେନୁ 11 ବଜେ ତକ ବିଦ୍ୟାଳୟମାନଙ୍କେ ପାଠପଢ଼ା ହେବା। ସମ୍ବଲପୁରନ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଉ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥି ଯୋଗ ଦେଇକରି ରାଜ୍ୟ ସରକାରଙ୍କ 2 ବଛରର ଉପଲବ୍ଧି ବାବଦେ ଆଲୋଚନା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ୍ନ ରାଜ୍ୟ କୃଷି ବିଭାଗର ଉପଲବ୍ଧିକେ ନେଇକରି ସଚେତନତା ସଭା ହୋଇଯାଇଛି। ଏଥି ଚାଷ ଆର୍ ଚାଷୀମାନଙ୍କର ବିକାଶ ଲାଗି ନିଆଯାଇଥିବାର ଜନକଲ୍ୟାଣକାରୀ ପଦକ୍ଷେପମାନଙ୍କର ବାବଦେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକର ଅଧ୍ୟକ୍ଷତାତି ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକେ ଅତକା ଲୋକାଭିମୁଖୀ କରବାର ଲାଗି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ସାହିତ୍ୟ ସଂସ୍କୃତି ଲୋକକଳା ଆଉ ଗବେଷଣା ବାଗିର କ୍ଷେତ୍ରଥି ବିଶିଷ୍ଟ ବ୍ୟକ୍ତିମାନଙ୍କର ସହଭାଗିତାକେ ସୁନିଶ୍ଚିତ କରବାର ବାବଦେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଯୋଗ ଦିବସ ଅବସରରେ ଜିଲ୍ଲା ଷ୍ଟାଡିୟମ୍ନ ଗୋଟିଏ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରବାରକେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ 2 ବଛର ପୂର୍ତ୍ତି ଅବସରରେ ଆଜି ବରଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟନ ଜୈବିକ ଆଉ ପ୍ରାକୃତିକ କୃଷି କର୍ମଶାଳା ହୋଇଯାଇଛି। ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବରଗଡ଼କେ ବିଷମୁକ୍ତ ଚାଷ ଜିଲ୍ଲା ବନାବାରକେ ଆହ୍ୱାନ ଦେଇଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା ଗଜଗଜଉଛି ପଶ୍ଚିମ ଓଡ଼ିଶା। ଆଇବା କାଲ 2 ଦିନ

ଓଡ଼ିଶା ଗସ୍ତରେ ଆସୁଛନ୍ ରାଷ୍ଟ୍ରପତି ନୂଆଦିଲ୍ଲୀ ନ ଆଇବା କାଲ ପିଏମ୍ ଭିଭିଆର୍ୱାଇ ଯୋଜନା ଥି ପ୍ରୋତ୍ସାହନ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ ଆଉ ବହୁତ ସମୟ ଧରିକରି ଡାକ୍ତରଖାନା ନ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କ ବିରୋଧ କଡ଼ା ଆଭିମୁଖ୍ୟ ନେଇଛନ୍ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ, କହିଲେ ପ୍ରଧାନମନ୍ତ୍ରୀ. ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା. ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ. PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି. ନିଟ୍ UG ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପାରମ୍ପରିକ ପଦ୍ଧତିଗୁଡ଼ିକ ବିଫଳ ହେଉଥିବା କ୍ଷେତ୍ରରେ ନବସୃଜନ ସମାଧାନର ପନ୍ଥା ପ୍ରଦାନ କରିପାରିବ। ପ୍ୟାରିସ୍ରେ ଭିଭାଟେକ୍ 2026 ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ଡିଜିଟାଲ ଆର୍ଥିକ କାରବାର, ଆର୍ଥିକ ସମାବେଶୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଯୁକ୍ତି ଆଧାରିତ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଭାରତର ମହାକାଶ ପ୍ରଯୁକ୍ତି ଏବଂ ପରମାଣୁ ଶକ୍ତି କ୍ଷେତ୍ରର ସଫଳତା ମାଧ୍ୟମରେ ମାନବ ଦକ୍ଷତାର ସୀମା ବ୍ୟାପକ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୁଗମ ହେବା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, କୃତ୍ରିମ ବୁଦ୍ଧିମତା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଦୃଷ୍ଟିକୋଣ ନେଇ ଭାରତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାର୍ଯ୍ୟ କରୁଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଏହା ଅଧିକ ଗତିଶୀଳ କରିବ। ବିଶ୍ୱସ୍ତରୀୟ ଗବେଷକ ଏବଂ ନିବେଶକଙ୍କୁ ଭାରତ ସହିତ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ୟାରିସ୍ରେ ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ସାମୁଦ୍ରିକ ଭିତ୍ତିଭୂମି, ଉତ୍ପାଦନ, କୃତ୍ରିମ ବୁଦ୍ଧିମତା ଏବଂ ସ୍ଥାୟିତ୍ୱ ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକ ପରେ ଆକାଶବାଣୀ ସହ ଆଲୋଚନା କାଳରେ କେତେକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରିବା ସହ ସମ୍ପର୍କ ବୃଦ୍ଧି ନେଇ କମ୍ପାନୀ ତରଫରୁ ଗ୍ରହଣ କରାଯିବାକୁ ଥିବା ଯୋଜନା ଉପରେ ସୂଚନା ପ୍ରଦାନ କରିଛନ୍ତି। ବେନୋଇଟ୍ ବାଜିନ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍ଥ ଗୋବେନ୍ କହିଛନ୍ତି, ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ ରପ୍ତାନୀ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିଛି। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଶକ୍ତି ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କ କମ୍ପାନୀ ନିବେଶ କରିବା ପାଇଁ ବିଚାର କରୁଛି ବୋଲି ସେ ସୂଚନା ଦେଇଛନ୍ତି। ମିଷ୍ଟ୍ରାଲ AIର CEO ଆର୍ଥର ମେନକ୍ସ କହିଛନ୍ତି, ଭାରତୀୟ ଭାଷା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାରେ ସହଭାଗୀ ହେବାକୁ ତାଙ୍କ କମ୍ପାନୀ ଆଗ୍ରହ ପ୍ରକାଶ କରିଛି। CMA CGMର ଅଧ୍ୟକ୍ଷ ତଥା CEO ରୋଜାଲ୍ଡ ସାଦେ କହିଛନ୍ତି, ଭାରତ ଜାହାଜ ନିର୍ମାଣ କ୍ଷେତ୍ରରେ ଦ୍ରୁତ ବିକାଶ କରୁଛି। ଭାରତୀୟ ଜାହାଜ ନିର୍ମାଣ କ୍ଷେତ୍ର ସହ ମିଳିତ ଭାବେ 6 LNG ଚାଳିତ ଜାହାଜ ନିର୍ମାଣ ପାଇଁ ତାଙ୍କ କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ବୈଠକରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଏବଂ ସମବାୟ ରପ୍ତାନୀକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରି ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ବୈଠକରେ ପ୍ରସ୍ତାବିତ ଭାରତୀୟ ସମବାୟ ବ୍ୟାଙ୍କ ଏବଂ ଭବିଷ୍ୟତରେ ସମବାୟ ବ୍ୟାଙ୍କିଂ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହାର ଭୂମିକା ଉପରେ ଆଲୋଚନା ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଗୁଡ଼ିକର ଅଗ୍ରଗତିଗୁଡ଼ିକ ଉପରେ ବୈଠକରେ ସମୀକ୍ଷା କରାଯାଇଛି। ସାଇବର ଠକେଇକୁ ପ୍ରତିହତ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସହ ସମ୍ମିଳିତ ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ନିଶାମୁକ୍ତ ପରିସର ଅଭିଯାନ ଅଧୀନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଉପରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସିପି ରାଧାକ୍ରିଷ୍ଣନ ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଭାରତ ଗଠନରେ ଅଧିକରୁ ଅଧିକ ସାମିଲ ହେବା ସହ ନିଶା ବ୍ୟବହାର ବିରୁଦ୍ଧରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ଚଳିତ ବର୍ଷ ଆରମ୍ଭରେ ବିଶ୍ୱବିଦ୍ୟାଳୟରେ ନିଶାମୁକ୍ତ କ୍ୟାମ୍ପସ୍ ଅଭିଯାନ ଏବଂ ଇ ପ୍ରତିଜ୍ଞା ପ୍ଲାଟଫର୍ମର ଶୁଭାରମ୍ଭ ଉପରେ ଏହି ଅବସରରେ
ଆଲୋକପାତ କରିଛନ୍ତି। 53,000 ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ସାମୂହିକ ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ ପରିସର ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏଭଳି ପଦକ୍ଷେପ ଏକ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15,00,000 ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। 2 ବର୍ଷ ମଧ୍ୟରେ 3,50,00,000 ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ନିଟ୍ UG ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ସଚ୍ଚୋଟତା ଏବଂ ଦକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁକ୍ତ ଓ ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ପରିବେଶ ତଥା ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTAର ନିର୍ଦ୍ଦେଶକ ଜେନେରାଲ୍ ଅଭିଷେକ ସିଂ ବୈଠକରେ ସୂଚନା ଦେଇ କହିଛନ୍ତି, ପରୀକ୍ଷାର ସୁଗମ ପରିଚାଳନାକୁ ସୁନିଶ୍ଚିତ

0: କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ରାଜ୍ୟ ପୁଲିସ୍ ବିଭାଗ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ଏନ୍ଟିଏ ସମନ୍ୱିତ ଭାବେ କାର୍ଯ୍ୟ କରୁଛି। ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧି, ଜାତୀୟ ପରୀକ୍ଷଣ ସଂସ୍ଥା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ ଜଙ୍ଗଲ ଏବଂ ପ୍ରାକୃତିକ ପରିସଂସ୍ଥାନର ସୁରକ୍ଷା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଝାଡ଼ଖଣ୍ଡ ଭଳି ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ଭରି ରହିଛି ଏବଂ ଏହାର ସଂରକ୍ଷଣ କରାଯିବା ଉଚିତ। ଜଙ୍ଗଲ ଅଞ୍ଚଳ ନିକଟରେ ପଥର ଖଣି ଏବଂ ପଥର କ୍ରସର ସ୍ଥାପନ ନେଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ମାମଲାର ଯାଞ୍ଚ କରିଛନ୍ତି। ହାଇକୋର୍ଟଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ ସହ ଏହି ଆବେଦନ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଜଙ୍ଗଲ ପରିସୀମାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱ ପରେ ପଥର ଖଣି ଏବଂ ପଥର କ୍ରସର କାର୍ଯ୍ୟକୁ ସୀମିତ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ଅନୁସୂଚିତ ଜାତି ଓ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ରେକର୍ଡ ପରିମାଣ ବୃଦ୍ଧି ପାଇଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି। ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନା ଅଧୀନରେ ଅନୁସୂଚିତ ଜାତିର 47 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 6,208 କୋଟିରୁ ଅଧିକ ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 5,75,000କୁ ବୃଦ୍ଧି ପାଇଛି। ଏହି ବୃତ୍ତି ଯୋଜନା ଅଧୀନରେ ସରକାର 26 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 562 କୋଟି ଟଙ୍କାରୁ ଅଧିକ ରାଶି ବୃତ୍ତି ବାବଦରେ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରୁଷର ମସ୍କୋ ସହରର ଦକ୍ଷିଣ ପୂର୍ବ ଅଞ୍ଚଳସ୍ଥିତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ମସ୍କୋର ମେୟର ସର୍ଗେଇ ସୋବାୟାନିନ୍ କହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମସ୍କୋର ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏପରିକି ରୁଷର ରୋସ୍ତୋଭ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ର 555 ଡ୍ରୋନ୍କୁ ପ୍ରତିରୋଧ କରାଯାଇ ନଷ୍ଟ କରିଦିଆଯାଇଛି। ଆକ୍ରମଣ ପରେ ମସ୍କୋର 4 ବିମାନ ବନ୍ଦରକୁ ଉଡ଼ାଣରୁ ବନ୍ଦ ରଖାଯାଇଥିବା ରୁଷର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। ରୁଷର ସରକାରୀ ଗଣମାଧ୍ୟମ କହିଛି ଚଳିତ ବର୍ଷର ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ 9:30 ଆରମ୍ଭ ହେବ। 12:30 ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଲସ୍ ଆଞ୍ଜେଲସ୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ବୋସ୍ନିଆ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଗ୍ରୁପ୍ ଏ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କଲମ୍ବିଆ 3-1 ଉଜ୍ବେକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍ ଏଲ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ପାନାମାକୁ 1-0 ଘାନା ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତିନିଦିନିଆ ଏହି ପ୍ରଦର୍ଶନୀରେ 35 ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯାଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ଉପଲବ୍ଧି ଉପରେ କହିଥିଲେ।
2: ପ୍ରଥମ ଥର ପାଇଁ ଦୁଇ ବର୍ଷ ହବ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାରର ଦୁଇ ବର୍ଷ ପୂର୍ତ୍ତି ହେଇଛି। ବିଗତ ବର୍ଷ ଏକ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେମାନେ ଆସିଥିଲୁ ଆମର ପ୍ରୋଗ୍ରେସ କାର୍ଡ ଧରିକରି। ଦୁଇ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ ଦୁଇ ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯେଉଁ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହେଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରିଛୁ। ଦୁଇ ବର୍ଷର ଯେଉଁ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ ଦୁଇ ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ପୂର୍ତ୍ତି ଅବସରରେ ଯେଉଁ ସାହିତ୍ୟ ରଚନା ହେଇଛି ସେଟା ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ 21 ମୂଳ ପ୍ରତିଶ୍ରୁତି, ଯେଉଁ ପ୍ରତିଶ୍ରୁତି ଓଡ଼ିଶାର ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଆହୁରି 800 ରାଜ୍ୟର ରାଜ୍ୟକୋଷରୁ ଦେଇକରି ଆମେ ବସ୍ତୁତ ଓଡ଼ିଶାରେ ଧାନ ବିକ୍ରିତାକୁ 2300 ବଢ଼େଇକରି 3100 ପହଞ୍ଚେଇଲୁ ଏବଂ ଇଏ ନିଷ୍ପତ୍ତି ଭାରତ ବର୍ଷର ପ୍ରଥମ ରାଜ୍ୟ ହେଲା ଓଡ଼ିଶା ଯେଉଁ ରାଜ୍ୟ 3100 ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରୁତି ଥିଲା ମା ମାନଙ୍କୁ ଭଉଣୀମାନଙ୍କୁ ଯେଉଁମାନେ 18 ଅଧିକ ହୋଇଛନ୍ତି ସୁଭଦ୍ରା ଯୋଜନା ମାଧ୍ୟମରେ 5 50,000 ଗୋଟିଏ ବର୍ଷରେ 10,000 ଦୁଇଟା କିସ୍ତିରେ ତାର ମଧ୍ୟ ଚତୁର୍ଥ କିସ୍ତି ଆମେ ମା ଭଉଣୀମାନଙ୍କୁ ପ୍ରଦାନ କରି ସାରିଲୁଣି।
1: ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା, ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10 KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲାରେ ଅନୁଷ୍ଠିତ ବୈଠକରେ ସେ କହିଥିଲେ, ବିକଶିତ ଗାଁ, ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉତ୍ସବରେ 2023-24 ବର୍ଷ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାରର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ ପାଲଟିଛି। 2 ଯୁବ ହକି ଖେଳାଳିଙ୍କ ସଫଳତା, ନିକଟରେ ସମ୍ପନ୍ନ ଅଣ୍ଡର 18 ଏସିଆ କପ୍ ହକି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅର୍ମାନ ଲାକ୍ରା ଓ ସୁଇଟି କୁଜୁରଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦିନା ଦସ୍ତଗିର ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଖେଳାଳିଙ୍କ ଏହି ସଫଳତା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ରହିଛି ଅଗ୍ରଣୀ ମହିଳା ଚାଷୀ ଗୌତମୀ ମହାନ୍ତଙ୍କ ସହିତ ସାକ୍ଷାତକାର। ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଓ ଗୋଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଉପସ୍ଥାପନାରେ ରୀନା ଦୀପ ଓ ବିନୟ କୁଲ୍ଲୁ କିନ୍ତୁ ତା ପୂର୍ବ ଆସନ୍ତୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ।

0: ଶଶିକା
1: ହଇ ଗା ଦାଦା
0: ଜୁହାର ଗା
1: ଜୁହାର ଜୁହାର ଦାଦା ଜୁହାର ଜୁହାର
0: ବୋଲେ ବୁଢା ଦିନ ହେଲାନ କେନାଡେ ପଳେଇ ଯାଇଥିଲ ଯେ ଭଲ ଅଛ ତ
1: ହଁ ଭଲ ଅଛେ ହେଲେ ଯିବାର କଥା ଯଦି କହୁଛ ବୋଇଲେ ଦାଦା ହେ ଗାଁ ଭୂଇଁ ଆଡେ ଟିକେ ବୁଲି ଯାଇଥିଲି କହ
0: ହଇ ହଇ ହଇ ଯିବାର ଭି କଥା ନି କେଁ
1: ହଇ ହଇ ହଇ
0: ହେଲେ ଭଲ ହେଲା ଗା ଆମର ବୈଠକିଟା ଟିକେ ସୁନା ସୁନା ଲାଗୁଥିଲା ଆସିଗଲ ଯେ
1: ମତେ ବି ଭଲ ଲାଗଲା ଗା ଦାଦା ବନେ ଦିନ ମୁଇଁ ଏ ବୈଠକି ଠାରୁ ଟିକେ ଦୂରିଆ ରହି ଯାଇଥିଲି
0: ହେଲେ ଶୁଣ ତ
1: ହଁ ଦାଦା
0: ଆମର ଚାଷୀ ଭାଇ ଭଉଣୀ ମାନେ ତ ଟାକି ବସିଥିଲେ ବୋଇଲେ ସେମାନଙ୍କୁ ବି ଜୁହାର ଭେଟ କରିକି ଆମର କଥାବାର୍ତ୍ତା ମାନଙ୍କେ ଟିକେ ଆଗକେ ବଢ଼ାମା
1: ହଏ ଦାଦା
0: ବୋଇଲେ ଚାଷୀ ଭାଇ ବହିନ ମାନେ ଆପଣ ମାନଙ୍କେ ବି ଆମର କିଷାନ ବାଣୀ କାର୍ଯ୍ୟକ୍ରମ ସ୍ୱାଗତ ଆରୁ
1: ଜୁହାର
0: ଆରୁ ଆଶା କରୁଛୁ ଯେ ଆପଣ ମାନେ ଫେର ଭଲ ଭଲ ଥିବେ ଆରୁ ଇ ଯେନ୍ ଚାଷବାସ ଲାଗି ଆମର ଯେନ୍ ଧାନ ଚାଷ ହେଲା ବର୍ଷା ଦିନିଆ ଚାଷବାସ ଲାଗି ନିହାତି ଭାବରେ ପ୍ରସ୍ତୁତି ମାନେ କରୁଥିବେ
1: ହଏ ଦାଦା ତାର ସାଙ୍ଗେ ସାଙ୍ଗେ ଇଟା ଯେ ଆମେ କହିସୁ ସବୁବେଳେ ଯେ ଆମର ଏଇ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଇସି ତ ଦାଦା ଯେନ୍ତା ତମେ କହୁଥିଲ ପ୍ରସ୍ତୁତି କରା ହଉଥିବା ବୋଲି କରି ହେଲେ ଆମର ଜୀବନ ଶୈଳୀ ଇଟା ସବୁ କିନି ଦାଦା ପୁରୁଣା କାଲୁ ଏକା ତିହାର ପରବ କେ ନେଇକରି ପାନପାଗ ର ଯୁଗପାଗ କେ ନେଇକରି ଏକା ଆମର ଜୀବନ ଜୀବିକାଟା ସେଠି ଚଲି ଆସିଛେ ତ ଦେଖ ତିହାର ମାନେ ଯେନ୍ ଖାସ କରି ଆମର କୃଷି ଭିତ୍ତିକ ତିହାର ମାନେ ଆସି ଇ ଦିନେ ଦୁଇ ଦିନ ଭିତରେ ଯାଇଛେ ରଜ ପର୍ବ ସେଟା ହଉଛେ ଆମର କୃଷି ଭିତ୍ତିକ ପର୍ବ ତ ଇତାର ବାଦେ ବାଦେ ଚାଷୀ ଭାଇ ବହିନ ମାନେ ପୁରା ସଜ ହେସନ୍ ଯେ ଚାଷବାସ କରିବେ ବୋଲି ତ ଯେନ୍ ସମୟଟା ସଜବଜ ହେବାରଟା ସେଥିରେ ସେମାନେ କାମ ସିନା ନି କରନ୍ ହେଲେ ଚିନ୍ତା କରବେ କି କେନ୍ କେନ୍ ସବୁ ଚାଷବାସ ମାନେ କରବେ ଆରୁ ଗଲା ବରଷ ଯାହା ବି କରା ହେଇଥିଲା ପାନ ପାଗ ର ଯୋଗପାଗ ଯେନ୍ ହିସାବେ ଆଇଲା ଯେନ୍ତା ପରିବେଶ ହେଲା ସେଠି କେନ୍ ଚାଷ ର କାଏଁ ସୁବିଧା ହେଲା କାଏଁ ଅସୁବିଧା ହେଲା ଆରୁ ଏହା ଦେଖା ତ ଦେଖୁଛ ଦାଦା ଘାଇକି ଛନ୍କେ ଗୁଟେ ଗୁଟେ ପାଗ ହଉଛି ତ ଇ ବରଷ ଫେର କେନ୍ତା କାଣା ହେବା ଚାଷବାସ ମାନେ ପାନ ଠିକ ସମୟଥି ଆଇବା ନି ଆଇବା କି କେନ୍ ହିସାବେ ଚାଷବାସ ମାନେ କରା ହେବା ଇ ସବୁ କଥାବାର୍ତ୍ତା ମାନକେ ନେଇକରି ଏକା ଆମର ଚାଷୀ ପରିବାର ମାନେ ତାକର ବିଚାର ମାନେ କରୁଛନ୍ ଚର୍ଚ୍ଚା ମାନେ କରୁଛନ୍
0: ଆରୁ ଆମର ଅନେକ ଭାଇ ବହିନ ମାନେ ଇ ଭିତରେ ଯେନ୍ ବର୍ଷା ପାନ ମାନେ ମାରିଲା ତ କ୍ଷେତ ବାରି ର ମାଟିଟା ଟିକେ ଭିଜିଲା ସେତକି ବେଲେ ଅନେକ ଭାଇ ବହିନ ମାନେ ଯାହାର ପାଖେ ଯେନ୍ ବଲଦ ମାନେ ରଖିଛନ୍ ହଲ ନମ୍ବର ଧରିକିରି ସେଟା ଫେର କରଲେ ଆରୁ ଅନେକ ଭାଇ ବହିନ ମାନେ ଆଜିକାଲି ଯେନ୍ ଟ୍ରାକ୍ଟର ହେଲା ପାୱାର ଟିଲର ହେଲା ଇ ସବୁକେ ବ୍ୟବହାର କରିକିରି ଜୁତା କୁଡା ମାନେ କରିଦେଲେନ ଆରୁ ଇ ଯେନ୍ ଅକ୍ଷୟ ତୃତୀୟ ଆଖେ ପାଖେ ଫେର ବର୍ଷା ପାଣି ଟିକେ ମାରିଥିଲା ତ ତାର ଫେର ସୁଯୋଗ ନେଇକରି ଅନେକ ଭାଇ ବହିନ ମାନେ ଜୁତା କୁଡା କରିକିରି ମାଟି ଗୁଡାକେ ଶୁଖାଇଥିଲେ ତ ବଢିଆ ଏଖେନେ ଜଗ ପାଖ ଲାଗିଛେ ବୋଇଲେ ଇ ଭିତରେ ଆଉ କେନ୍ତା କାଏଁ ବର୍ଷା ପାଣି ହଉଛେ ସେଇ ହିସାବରେ କେନ୍ତା କାଏଁ ପଲ୍ହା ମାନେ ପକାବେ କେମିତି ବୁନା ଯିବା କାଣା କରାଯିବା ସବୁର ହିସାବ କିତାବ ମାନେ ଆମର ଚାଷୀ ଭାଇ ବହିନ ମାନେ ଲଗାଲେନ
1: ହଁ ଦାଦା ଆରୁ ଚାଷ ହଉଛେ ମାନେ ସମୟ ଉପରେ ଯେ ଠିକ ସମୟ ଥି ତମେ ଯଦି ଠିକ ଠିକ କାମ କଲ ବୋଇଲେ ଯାଇକିରି ତମକେ ଭଲ ଅମଲଟା ମିଲବା ଆରୁ ସବୁଠାନ

0: ଥିଲେ ଏବେ ବି ଦଉଛନ୍ତି, ତ ଆମେ ତ ନିଜେ କିଛି ତ କରି ନାଇଁ ପାରବା, କିନ୍ତୁ ଏଇଠି ଯୋଉ 50% ସବସିଡି ହିସାବରେ ଯୋଉ ଦଉଛନ୍ତି, ଏଇ ସୁଯୋଗଟା ସମସ୍ତଙ୍କୁ ନେବାଟା ହିଁ ଭଲ, କାହିଁକି ନା ଆମେ ନିଜେ କରି ନାଇଁ ପାରବା, ତାପରେ ଆମ ସ୍ୱାମୀ ମାନେ ବି ଆଉ କାହାର କାହାର ଛୁଆମାନେ ତ ବଡ ବି ହେଇଯାଇଛନ୍ ନା, କିଛି ଚାକିରି ପଛରେ ଦୌଡି ଦୌଡିକି ସେମାନେ ହାରାସମେଣ୍ଟ ହଉଛନ୍ତି, ଆଉ ଟାଇମ ବି ୱେଷ୍ଟ ହଉଛି, ତ ସେଇଥିପାଇଁ ମାନେ କଣ କହିବି, ଚାକିରି ନାଇଁ ପଛରେ ନାଇଁ ଦୌଡିକି ଏଇ ବିଜନେସ କରନ୍ତୁ, ବୋଧେ ଛୋଟ ହଉ କିନ୍ତୁ ବିଜନେସ କରନ୍ତୁ, ମାନେ କଣ କହିବି, ଗୋଟେ ଦିନର ଖାଇବାର ବି ଆମେ ସକାଳୁ କାମ କରିବା ସନ୍ଧ୍ୟା ଯାଏ ସେ କେତେ 400-500 ପାଇବା, କିନ୍ତୁ ରାସନ ଉଧାରି ଆଣିଥିବା ନା ସେଇଟା ଦେଇକି ସରିଯିବ, କିନ୍ତୁ ଆମର ବିଜନେସ ଥିବ, ଆମେ ଯେନ୍ ଦିନ କରିପାରିବା ସେଦିନ ବେଶୀ ହେବ, ଯୋଉଦିନ ନାଇ ପାରିବା କମ ହେବ, କିନ୍ତୁ ହେବ ସେଇଠି, ମାନେ କାହାରିଠୁ ଋଣ ଆଣବା ଲାଗି ନାଇଁ ପଡ଼ବ, କି ଟେନସନରେ ଥିବା ଲାଗି ନାଇଁ ପଡ଼ବ, ପୂଜା ବ୍ରତ ସବୁ ଆସିଲେ ବି ମାନେ ଆଜି ପଇସା ନାହିଁ ଏଇଟା କରି ନାଇଁ ପାରିବି ସେମିତି ନାଇଁ ହେବ, ଆମର ତିନିଟା ମେସିନ ଅଛି, ଗୋଟେ ଅଛି ଆମର ଗ୍ରାଇଣ୍ଡର, ଗୋଟେ ମିକ୍ସଚର ଆଉ ଗୋଟେ ପ୍ଲେଟ ମେସିନ, ହେଲେ ଗ୍ରାଇଣ୍ଡରରେ ସବୁ ଜିନିଷଟା ଆମେ ଯୋଉ ସାଇଜର ଚାହିଁବା ସେଇ ସାଇଜର ସେ ଫିଡ଼ଟା ବନିବ ବାହାରିବ, ତାର ଲାଗି ସବୁ ଇଏ ଅଛି, ଯୋଉ ପ୍ଲେଟ ଲଗେଇବା ସେଇଟା ବାହାରିବ ସେ ସେମିତି ଦାନା, ତ ଫାଷ୍ଟରେ ଆମେ କେନ୍ ସାଇଜର ଦାନା ଦରକାର ସେଇ ସାଇଜର ସେ ପ୍ଲେଟଟା ଜାଲି ଯୋଉ କୁହନ୍ତି ସେ ଜାଲିଟା ଲଗେଇବା, ତାପରେ ସେଇଟା ଚଲେଇବାର ବି ବହୁତ ଇଜି, ଖାଲି ଯୋଉ ଆମେ ଯେମିତି ମୋବାଇଲ ସବୁ ଚାର୍ଜ କରୁଛୁ ସେଇ ଭଳିଆ ସେ କର୍ଡ ଖାଲି ଲଗେଇବା ସୁଇଚ ଦେବା, ତାପରେ ସେଇଟା ଆପେ ଚାଲିବ, ଯେଉଁ ସାଇଜର ଖାଇପାରିବେ ସେଇ ଟାଇପର, ତାପରେ ସେଗୁଡା ପିସେଇକି ମିକ୍ସଚର ଅଛି ସେଇଠି ସବୁ ଦାନାକୁ ଆମେ ମିଶେଇବା ସେଇଟା, ହଁ ଗୋଟେ ଘଣ୍ଟାରେ ସିଏ 50 KG ଦାନା ମିଶେଇବ, ଆଉ ରେଡି ବି ହେଇଯିବ, ବହୁତ ସୁନ୍ଦର ହୁଏ ଦାନା।
1: ତାର ବାଦେ ଆପଣଙ୍କର ପ୍ଲେଟ
0: ମେସିନ ଅଛି, ସେ ପ୍ଲେଟ ମେସିନରେ ପକେଇଲେ ସେଇଟା ଆମେ ମାନେ ଯେମିତି ଜାଲି ଲଗେଇଥିବା ସେଇ ଟାଇପର ଦାନା ବାହାରିବ, ଯୋଉ ଆମର ଫିନିସର ହେଲା, ମାନେ ଏମିତି ବହୁତ ଦାନା ଅଛି କିନ୍ତୁ ଆମେ ଫିନିସର ହିଁ ଖୁଆଉଥିଲୁ, ହେଲେ ସେଇ ଭଳିଆ ହିଁ ଦାନା ବାହାରିବ।
1: ତ ତିନ ପ୍ରକାରର ମେସିନ ଆପଣଙ୍କୁ ଲାଗୁଛି, ଏ ମେସିନ ମାନଙ୍କର ପ୍ରାଇସ ଟା କେତେ?
0: ଗୋଟେ ମେସିନର ଦାମ ଥିଲା ଆମର 35,000, ଯୋଉଟା ଆମର ଇଏ କଣ କହିବି ଗ୍ରାଇଣ୍ଡରଟା, ତାପରେ ଆଉ ଗୋଟେ ଆମ ପ୍ଲେଟ ମେସିନର ଦାମ ଥିଲା 27,000, ଆଉ ଗୋଟେ ତାର ଥିଲା 45,000, ମାନେ କମ କମ ପ୍ରାଇସ ରେ ପାଇଲୁ, କିନ୍ତୁ ଆମ ଟ୍ରାନ୍ସପୋର୍ଟିଂଟା ଟିକେ ବେଶୀ ପଡ଼ିଲା ସେଇଠୁ ଆଣିଲୁ ବେଳେ, ତାପରେ ତାର ସହିତ ଆମର GST ବିଲ, GST ବିଲଟା ବି ପଡ଼ିଲା ସେମିତି କରିକି ଲକ୍ଷେ ପ୍ଲସ ପଡ଼ିଗଲା।
1: ତ ଏଇ ଯେନ୍ ମେସିନ ମାନେ ଆଣିଲି, ଇତାର ଲାଗି ପଇସା ତ ପହିଲା ନିଜର ହାତୁ ହିଁ ଯାଇଥିବା, ଲଗଭଗ ପୁରା ରାଉଣ୍ଡ ଫିଗର ଯଦି କହିମା ବେଲେ କେତେ ର ମେସିନ ଆଣିଲି?
0: ମେସିନ ଆଉ GST ବିଲ ସବୁ ମିଶେଇକି ଆମର ହେଇଥିଲା ଲକ୍ଷେ 25-30 ହଜାର ହେଇଯାଇଥିଲା, ମାନେ ଆମର ବି ଖର୍ଚ୍ଚଟା ଅଛି ସେଇଠି ଘୋଡ଼ା ସବୁ ମିଶେଇକି ମୋଟାମୋଟି ସେତିକି ଖର୍ଚ୍ଚ ହେଇଥିଲା ସେଇଠି।
1: ତ ଆଉ ଗୋଟେ କଥା କହୁଁ ଯେ ଇ ଯେନ୍ ତିନିଟା ମେସିନ ଆପଣଙ୍କର ଲାଗଲା, ହେଲେ ଇତାର ଲାଗି ମାନେ କେତେ ଜାଗା ଦରକାର ରଖବାର କି? ବଡ ବଡ ମେସିନ କି ଛୋଟ ଛୋଟ ମେସିନ?
0: ଛୋଟ ଛୋଟ ମେସିନ, ଏଟା ଏଟା ବି ଆମକୁ ସେ ମିଶନ ଶକ୍ତି ତରଫରୁ ଭେଟନାରୀ ରୁ ହିଁ ମିଳିଛି, ବେଶୀ ବଡ ମେସିନ ନାହିଁ, ଛୋଟ ଛୋଟ ମେସିନ ଅଛି।
1: ଆଜ୍ଞା, ବୋଲେ
0: ମାନେ ଗୋଟେ ଘଣ୍ଟାରେ 50 KG ର ସବୁ ଜିନିଷଟା 50-50 KG ର ସେ ରେଡି କରିବ ଘଣ୍ଟେ ଭିତରେ, ଠିକ ମିଡିୟମ ସାଇଜ ଅଛି, ବେଶୀ ବଡ ନାହିଁ କି ବେଶୀ ଛୋଟ ବି ନାହିଁ।
1: ଆଜ୍ଞା, ବୋଲେ ଇଜିଲି ସେଟାକେ ନିଆନା କରା
0: ହେଇପାରିଛି।
1: ଆଉ କେତେ ବଡ ଘରରେ ରଖିଛନ୍ତି ମେସିନ ମାନକେ?
0: ବେଶୀ ବଡ ଘର ନାହିଁ, ଯେମିତି ନର୍ମାଲ ଆମେ ରହୁଛୁ 10x10 ର ଘର, ସେଇଭଳିଆ ଛୋଟ ଘର ହେଲେ ବି ହେଇଯିବ।
1: ତ ଆପଣଙ୍କର ନିଜର ମାନେ ବ୍ରଏଲର କୁକୁଡ଼ା ଛାଡ଼ିଛନ୍, ସେମାନଙ୍କେ ତ ନିହାତି ଇ ଦାନା ଦଉଛନ, ତାର ଛଡା ଆର କିନ କିନ ଠାନକେ ଦଉଛନ?
0: ଆମ ଘରେ ଗାଈ ବି ଅଛନ୍ତି, ଆମ କୁକୁଡ଼ା ସହିତ ଗାଈ ବି ଖାଉଛନ୍ତି, ବ୍ରଏଲର ସହିତ ଆମର ଏବେ ସାରଙ୍ଗୀ ନୂଆ ଛୁଆ ଛାଡ଼ିଛୁ, ସେମାନେ ବି ଖାଉଛନ୍ତି, ପୁରା ବହୁତ ଖୁସିରେ ଖାଉଛନ୍ତି, ଆଉ ଭଲ ଗ୍ରୋଥ ବି ଭଲ ହଉଛି ତାଙ୍କ, ତାପରେ ଆମେ ସେତିକି ଦଉଛୁ। ତାପରେ ଆମର ପାଖାପାଖି ଯୋଉ SHG ମା ମାନେ ନେଇଛନ୍ତି ବ୍ରଏଲର ଫାର୍ମ, ସେମାନେ ବି ଆମର ପାଖରୁ ଆସିକି ନଉଛନ୍ତି।
1: ଆଜ୍ଞା, ତ ଇଠାନେ ଆପଣ କୁକୁଡ଼ା ମାନଙ୍କ ଲାଗି ଦାନା ବନେଇ ପାରୁଛନ୍, ଗାଈ ମାନଙ୍କ ଲାଗି ବନେଇ ପାରୁଛନ୍, ମାଛ ମାନଙ୍କ ଲାଗି ବନେଇ ପାରୁଛନ୍?
0: ହଁ, କିନ୍ତୁ ମାଛ ଯେହେତୁ ଆମର ସେ ପାଖାପାଖି ନେଇନାହାନ୍ତି, ଏବେ ନେଇଛନ୍ତି, ରିସେଣ୍ଟ ନେଇଛନ୍ତି, କିନ୍ତୁ ଯଦି କହିବେ ସେମାନେ ହେଲେ ଆମେ
1: ବନେଇକି ଦେବେ,
0: କିନ୍ତୁ ଗାଈ ଛେଳି ସମସ୍ତଙ୍କର ଅଛନ୍, କୁକୁଡ଼ା ମୋର ହିଁ ଅଛେ, ସେଇଥିପାଇଁ ଆମେ ସେଇ ସବୁ ବନେଇଛୁ।
1: ଆରୁ ଯେନ୍ ର ମେଟେରିଆଲ ବା କଞ୍ଚା ମାଲ ଯେନ୍ଟା କହୁଛୁ, ଇଟା କେତେ ରେ ମିଳି ଯାଉ?

0: ମକା ତ ଆମକୁ 15-20 ଟଙ୍କା କେଜି ମିଳିଯାଉଛି, ବାଜରା ବି ସେମିତି 15 ଟଙ୍କାରେ ହିଁ, ମାନେ ବସ୍ତା ଉଠେଇଲେ ସେମିତି ପଡ଼ୁଛି, ଆଉ ଯଦି ଖୁଲାରେ କିଣୁଛୁ ଆମେ 30-35 ଟଙ୍କାରୁ ତ କମ୍
1: କମ୍
0: ଦେବେ
1: ନେଇସି।
0: ନାହିଁ।
1: ହଁ ହଁ
0: ହଁ,
1: ହଁ ସବୁ ଇଟା କେନ୍ଠାନୁ ଆନୁଛନ୍? ରାଉରକେଲାରୁ କି ଅଲଗା କେନ୍ଠାନୁ?
0: ବିଶ୍ରାରେ ହିଁ ଦୋକାନବାଲା ସହିତ କଣ୍ଟାକ୍ଟ କରିକି
1: ଆଜ୍ଞା।
0: ପୁରା ଉଠଉଛୁ ଏକାଥରେ।
1: ବହୁତ କମ୍ ଖର୍ଚ୍ଚରେ ଆପଣ ବହୁତ ଲାଭବାନ ହେଇ
0: ହଁ
1: ପାରୁଛନ୍।
0: ହଁ,
1: ତ ଇତାର ଛଡା ଆରୁ କାଁ କାଁ ମାନେ କରୁଛନ୍?
0: ଧାନ ଚାଷ ତ ସେଇଟା କମନ୍
1: ହଁ
0: କମ୍ପଲସରି
1: ଆଜ୍ଞା।
0: ସମସ୍ତଙ୍କର ରୁହେ, ଆମର ବି ଅଛି ସେଇଟା। ତା ସହିତ ମୁଁ ଯେହେତୁ ଗୋଟେ CRP ଫିଲ୍ଡ କାମ କରିବା ସହିତ ଟିକେ ପନିପରିବା ବି ଲଗାଉ ଆମେ, ଚାଷ
1: ଆଜ୍ଞା
0: କରୁଛୁ।
1: ଆଜ୍ଞା। ଲକ୍ଷ୍ୟ କାଣା ରଖିଛନ୍?
0: ଲକ୍ଷ୍ୟ ତ ମୋର ସେଇଆ କି ମାନେ ନିଜର ଗୋଡ଼ରେ ନିଜେ ଛିଡ଼ା ହେବି।
1: ଆଜ୍ଞା, ନିଜର ଗୋଡ଼ରେ ନିଜେ ଠିଆ ହେବେ, ଇଟା ଆପଣଙ୍କର ଲକ୍ଷ୍ୟ ହେ।
0: ହଁ
1: କିନ୍ତୁ ଗୁଟେ ଗୁଟେ କରି କରି ମାନେ ଇଥର ଇଟା କରବାର ଅଛେ, ଆଉ ଥରେ ଆରୁ କରବାର ଅଛେ, ମାନେ
0: ହଁ
1: ଆପଣଙ୍କର କୌଣସି ଫିକ୍ସ ଲକ୍ଷ୍ୟ ନି ନ ହେ,
0: ନାଇଁ,
1: ହେଲା?
0: ମାନେ
1: ଟାର୍ଗେଟ ଯେନ୍ଟା
0: ଯୋଉ
1: କହୁଛୁ ଆମେ, ଇଥର
0: ହଁ
1: ଇ ଟାର୍ଗେଟଟା ପୁରା ହେବା,
0: ହଁ
1: ତାପରେ ବଢି ବଢି ଯାଉଛେ।
0: ହଁ,
1: ତ ଆପଣଙ୍କର କୌଣସି ଲିମିଟ ନି ନ?
0: ନାଇଁ ମାନେ ଦେଖନ୍ତୁ, ଦୁନିଆ ବି ଆମର ବଢୁଛି ନା,
1: ଆଜ୍ଞା।
0: ତ ଆମକେ ସେଇ ତାର ସାଙ୍ଗରେ ହିଁ ଚାଲବାର ଅଛି। ଆଉ ଆମେ ଯଦି ଆଜି ଏଇଟା ଗୋଟେ କାମ କଲୁ, ସେଇଟା ହିଁ ସବୁଦିନ କରିକି ଥିବା କଲେ ତ
1: ଆଜ୍ଞା।
0: ଆମର ମାନେ ପରିବାର ବି ବଢୁଛି ଧୀରେ ଧୀରେ, ତ ସେତିକିରେ ନାଇଁ ହେବ ନା। ତ
1: ଆଜ୍ଞା।
0: ଯେମିତି ଆମେ ପରିବାରର ମେମ୍ବର ବଢ଼ଉଛୁ, ତ ସେମିତି ଆମର କାମଟା ବି ଟିକେ ଟିକେ ଆମେ
1: ବଢ଼ବାର
0: ବଢ଼ଉଛୁ।
1: କଥା।
0: ଆଉ ଆମ ଛୁଆମାନେ ଏବେ ସବୁ ବଡ଼ ବଡ଼ ହେଇଯିବେ, ଏବେ ସ୍କୁଲ ଗଲେନି, ତ ତାଙ୍କର ଖର୍ଚ୍ଚ ଲାଗି ତ କିଛି ଟିକେ କରବାର ନା।
1: ଆଜ୍ଞା। ତ
0: ତ
1: ଯେତେ ବି ମେମ୍ବର ଅଛନ୍
0: ହଁ
1: ଗ୍ରୁପରେ, ସଭେ ମିଳିମିଶି କରି କାମଟା କରସ,
0: ହଁ
1: ମାନେ ଘରୁ ବି ସାହାଯ୍ୟ ସହଯୋଗଟା ମିଳୁଛି।
0: ହଁ ମିଳୁଛି, ଆଉ ନହେଲେ ତ ଆମେ କେବେ ବି କରି ନାଇଁ ପାରବା। କାହିଁକି ନା ଆମ ଛୋଟ ଛୋଟ ଛୁଆ କୁହନ୍ତୁ ନା, ଏବେ ଏବେ ସ୍କୁଲ ଯାଉଛି, ମୋ ପୁଅ ଛୋଟ ଅଛି, 3 ବର୍ଷର ସେ ଛୁଆ। ସେମିତି ହିଁ ଆମର ସେ ମା ମାନେ ବି ଟିକେ ଟିକେ ସମୟ ପାଇଲେ ନିଜର ନିଜର ବି ସେମିତି ସବଜି, ତ ସମସ୍ତେ ପ୍ରାୟ ଆମେ ଯେହେତୁ ଚାଷୀ
1: ଆଜ୍ଞା,
0: ଟିକେ ଟିକେ ଚାଷ କରୁ ଆମେ। ଆଉ ଆମେ ଯାଇଥିଲୁ ସେ ଭାର୍ମି କମ୍ପୋଷ୍ଟ ଟ୍ରେନିଂ, ସେଇ ଟ୍ରେନିଂ କଲା ପରେ ଆସିକି ବତେଇଲୁ, ହେଲେ ସେମାନେ ଟିକେ ଟିକେ ସେଇଟା ବି ୟୁଜ୍ କରିକି କରୁଛନ୍ତି।
1: ଆଜ୍ଞା, ଜୈବିକ
0: ହଁ,
1: ଚାଷ କରାଯାଉଛି
0: ପଦ୍ଧତିରେ
1: କହୁନ୍?
0: ଚାଷ ପ୍ରଣାଳୀ ହଁ
1: ଆଜ୍ଞା।
0: ହଁ
1: ବେଲେ ଯିବାର ଯିବାର ବେଲେ ଆମର ଯେନ୍ ବହେନ ମାନେ ଶୁଣୁଛନ୍ ଆପଣଙ୍କର କଥା କି,
0: ହଁ,
1: ସେମାନଙ୍କେ କାଣା ମେସେଜ ଦେବାର କି ଚାହିଁବେ?
0: ଆମେ ନିଜେ ତ କିଛି କରି ନାଇଁ ପାରବା, ଆଉ ଏମିତି ବି ତ ସମସ୍ତେ ନାଇଁ କି ଆମର ଫ୍ୟାମିଲିରୁ ସମସ୍ତେ ସପୋର୍ଟ କରିବେ ବୋଲିକି, କିନ୍ତୁ ଆମେ ମୁଁ ସବୁ ମା ମାନକେ କହିବାର ଲାଗି ଚାହିଁବି କି ଯେହେତୁ ଆମର ଓଡ଼ିଶା ସରକାର ଆମକୁ ଦଉଛନ୍ତି ଏତେ ସୁନ୍ଦର ସୁନ୍ଦର ସୁବିଧା ସୁଯୋଗ, ତ ପର୍ସନାଲ ହଉ, ଛେଳି ଫାର୍ମ, କୁକୁଡ଼ା ଫାର୍ମ, କିମ୍ବା ସେ ଗ୍ରୁପରେ ହଉ, ଘୁଷୁରୀ, ସବୁ କିଛି ଦଉଛନ୍ତି। ମାନେ ଆମକୁ ଗାଁ ଗହଳିରେ ଯାହା ସବୁ ଦରକାର ସବୁ ଦଉଛନ୍ତି ସରକାର। ଆମେ ଦେଖନ୍ତୁ, ଟଙ୍କା ପାଇଁ କାନ୍ଦବାର ଅପେକ୍ଷା ଆମେ ନିଜେ କିଛି କଷ୍ଟ କରିକି ରିସ୍କ ନେଇକି ମାନେ କାମ କରବାରଟା ହିଁ ବୁଦ୍ଧିମାନର କାମ ହେବ। ଭଗବାନ ଏତେ ସୁନ୍ଦର ଗୋଟେ ମୁଣ୍ଡ ଦେଇଛନ୍ତି, 4ଟା ହାତ ଗୋଡ଼ ଦେଇଛନ୍ତି, ଦିମାଗ ଖଟେଇକି ଏଇ ହାତ ଗୋଡ଼ ଯଦି ଆମେ କାମ କରିବା ନା, ଆରାମସେ ଖୁସିରେ ଚଳି ପାରବା।
1: ବହୁତ ବଢିଆ କଥା କହିଲେ ନାନୀ। ତେବେ ଏତେ ସୁନ୍ଦର ଭାବେ ମୋଟିଭେଟ କରବାର ଯେନ୍ ଆପଣଙ୍କର ପାଖେ ମାନେ ଶୈଳୀଟା ଅଛି, ସେ ହିସାବେ ଆପଣଙ୍କର କଥା ନିହାତି ମନଛୁଆଁ ଏ। ଆରୁ ବହୁତ ନାନି ବହେନ ମାନେ ଅନୁପ୍ରାଣିତ ହେଇକରି ଏରକମ କାମ ମାନେ କରବେ। ତେବେ ଆଜିର ଆମର ସାଙ୍ଗେ ସାମିଲ ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର।
0: ଧନ୍ୟବାଦ, ନମସ୍କାର।
2: ଶଶିକା
3: ହୋଇଗା ଦାଦା,
2: ଦେଖ ଆମେ ଯଦି ଚାହେମା ବୋଇଲେ ଇ ଯେନ୍ ବିଭିନ୍ନ ପ୍ରକାର ବ୍ୟବସାୟ ଆରମ୍ଭ କରିପାରମା, ଯେନ୍ତାକି ଇ ନାନୀ ମାନେ ଗୋ ଖାଦ୍ୟ ହେଲା କି କୁକୁଡ଼ା ମାନଙ୍କର ଲାଗି ଖାଦ୍ୟ ହେଲା, ଇସବୁକେ ଚିନ୍ତା କରିଛନ୍ ସେମାନେ କରି କରି ଇଟା ଜାଣିପାରିଲେ ଯେ ଇଟା କରଲେ ଫେର୍ ଲାଭ ହେବା ବୋଲି ବୋଇଲେ ଇ ବାଗେର ଆମକେ ନିହାତି ଭାବରେ କରବାର ଅଛେ। ହେଲେ ଶୁନ ତ
3: ହୋଇ ଦାଦା,
2: ନାନୀଙ୍କର କଥା ତ ଶୁଣିଲା ବୋଲେ ଗୀତ ପଦେ ବି ଟିକେ ଶୁଣି ପକା ତାଗା
3: ଯୋଉ, ତାହେଲେ ଶୁଣୁ
2: ହୋଇଗା।

0: ଆଖର ପାଖର ଯେନ୍ ବଜାର ହାଟ ମାନେ ଅଛି ସେଥିର୍ ହାରାହାରି ଦରଦାମର ସୂଚନାଟା ଦେଇଦଉ।
1: ହଇକା ହଇ ଦେଇଦଉ ବୋଇଲେ ଆଲୁ 20 ଟଙ୍କା, ପିଆଜ 25 ଟଙ୍କା, ଲେସୁନ 150 ରୁ 160 ଟଙ୍କା, ଅଦା 80 ରୁ 100 ଟଙ୍କା, ବିଲାତି 40 ରୁ 50 ଟଙ୍କା, ବାଇଗନ 30 ରୁ 40 ଟଙ୍କା, ଭେଣ୍ଡି 20 ରୁ 25 ଟଙ୍କା, ବରବଟି 40 ଟଙ୍କା, ଲାଉ ଗୁଟାକେ 15 ରୁ 20 ଟଙ୍କା, ଜହ୍ନି 30 ରୁ 40 ଟଙ୍କା, କାଖେର 20 ରୁ 30 ଟଙ୍କା, କଚା କଦେଲ 40 ରୁ 50 ଟଙ୍କା, କର୍ଲା 40 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଫୁଲକୋବି 40 ଟଙ୍କା, ମାଖନ 20 ରୁ 30 ଟଙ୍କା, ସାରୁ 50 ଟଙ୍କା, ଗାଜର 40 ରୁ 50 ଟଙ୍କା, ବିଟ୍ ଭି 40 ରୁ 50 ଟଙ୍କା, ପଟଲ 40 ଟଙ୍କା, ଆରୁ କଚା ମିର୍ଚା 80 ଟଙ୍କା।
0: ହଏଗା ଦାଦା, ହେଲେ ଯୋଉନ ଇତାର ବାଦେ ବାଦେ ଆମର ପାନ ପାଗର ସୂଚନା ବି ଆସି ପହଞ୍ଚି ଯାଇଛେ ବୋଇଲେ ସେଟାକେ ବି କହିଦଉଁ।
1: ହଇଗା ହଇ କହିଦଉଁ
0: ବୋଇଲେ ଆମର ସୁନ୍ଦରଗଡ଼ ଜିଲ୍ଲାର କିରେଇ ଠାନୁ ଯେନ୍ ସୂଚନାଟା ଆସିଛେ ସେତାର ହିସାବେ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାକଟା ସଫା ରହିବା, ହେଲେ ବି ମେଘୁଆ ପାକ ସାଙ୍ଗେ 7 ମିଲିମିଟର ଯାକର ବର୍ଷା ହେବାର ସମ୍ଭାବନା ରହିଛି। ତାପମାତ୍ରାକେ ଦେଖମା ବୋଇଲେ ସବୁଠାନୁ ଏତକା 37 ଡିଗ୍ରୀ ସେଲସିୟସ ଆର ସବୁଠାନୁ କମ୍ 25 ଡିଗ୍ରୀ ସେଲସିୟସ ରହିପାରେ। ସେନ୍ତା ଆଦ୍ରତାଟା ସବୁଠାନୁ ଏତକା 71% ଆର ସବୁଠାନୁ କମ୍ 29% ରହିବା ବୋଲି ଅନୁମାନ କରାଯାଉଛି।
1: ହଇଗା ହଇ, ତ ଇଟା ତ ଗଲା ସୂଚନା ମାନଙ୍କର କଥା। ବୋଇଲେ ଏତେ ସବୁ କଥା ଭିତରେ ଆମର ବୈଠକି ସରାବାର ବେଲ ହେଇଗଲାନ ଶଶୀ।
0: ହଇ
1: ବୋଇଲେ ଆମର ଠିକନାଟାକେ କହିଦଉଁ, ଯେନ୍ ଠିକନାକେ ପାଇକରି ଆମର ଚାଷୀ ଭାଇ ବହିନ ମାନେ ଆମକେ ଚିଠି ଲେଖି ପାରମେ ଆମର କାର୍ଯ୍ୟକ୍ରମ ବିଷୟରେ ମତାମତ ଦେଇକରି।
0: ହଏ ଦାଦା,
1: ବୋଇଲେ ଆମର ଠିକନା ହେଉଛେ
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
1: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ଆର ଚାଷୀ ଭାଇ ବହିନ ମାନେ ଆପଣମାନେ ତ ସଭି ଜାଣସନ୍ ଯେ ଆମର ଏ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଏସି।
1: ବୋଇଲେ ଆଜିର ଲାଗି ଆପଣମାନଙ୍କର ଶଶୀ ଆରୁ ମଙ୍ଗଲୁ ଭାଇକେ ବିଦାୟ ଦିଅନ୍ତୁ। ଜୁହାର।

ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଏଥିରେ ଆଜି ଶୁଣିଲେ ଅଗ୍ରଣୀ ମହିଳା ଚାଷୀ ଗୌତମୀ ମହାନ୍ତଙ୍କ ସହିତ ସାକ୍ଷାତକାର ବିଷୟ ଥିଲା ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଓ ଗୋଖାଦ୍ୟ ପ୍ରସ୍ତୁତି। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରୀନା ଦୀପ ଓ ବିନୟ କୁଲ୍ଲୁ। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

ହୀରାପାନ୍ନା ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।

ରାମ ତେରି ଗଙ୍ଗା ମୈଲି ଏଇ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ ସାଥୀ। ଗୀତ ରଚନା ହସରତ ଜୟପୁରୀ, ସଙ୍ଗୀତରେ ସଜାଇଥିଲେ ରବୀନ୍ଦ୍ର ଜୈନ।

0: ହିନା ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର। ଗୀତ ରଚନା ଏବଂ ସଙ୍ଗୀତ ରବୀନ୍ଦ୍ର ଜୈନ।
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: କଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ 248।

1942 ଏ ଲଭ୍ ଷ୍ଟୋରି ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ କୁମାର ସାନୁ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜେଇଥିଲେ ରାହୁଲ ଦେବ।

0: ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।
1: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆଁ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
2: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରି ଭାଇ।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: सादरी और उराव भजन के स्टेज प्रोग्राम उकरे साथ उराव शादी प्रोसेशन और नेक बजा लगिन कांटेक्ट करो JDM बैंड यानी कि जय धर्म मोनको बैंड के। कांटेक्ट नंबर 7735473207। हजूर हाँ 7735473207 में।
5: ପିଲାମାନେ ସ୍କୁଲ କଲେଜରେ ବାୟୋଲୋଜି ପାଠ ପଢ଼ାରେ ୱିକ୍ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁନି, କ୍ଲାସ୍ 9 ରୁ କ୍ଲାସ୍ 12 ପର୍ଯ୍ୟନ୍ତ ପିଲାଙ୍କୁ ପଠାନ୍ତୁ ABC ବାୟୋଲୋଜି ସେଣ୍ଟର। ଯୋଗାଯୋଗ C414 ମହାପାତ୍ର କମ୍ପ୍ଲେକ୍ସ କୋଏଲ ନଗର। ମୋବାଇଲ 7978347784।

ଏକ ଦୁଜେ କେ ଲିଏ ଏହି ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଧ୍ୱନି କରିଥିଲେ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ନାୟକ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ କବିତା ସୁବ୍ରମଣ୍ୟମ୍, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଏଆର୍ ରେହମାନ୍। ଏଥର ଆସନ୍ତୁ ଶୁଣିବା ଜିନା ତେରି ଗଲି ମେ ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ, ଗୀତ ରଚନା ରବୀନ୍ଦ୍ର ରାବଲ, ସଙ୍ଗୀତରେ ସଜାଇଛନ୍ତି ବାବୁଲ ବୋଷ।

କଣ୍ଠଶିଳ୍ପୀ ଦେବୀତୋଷ ଆଚାର୍ଯ୍ୟ ଏବଂ ସସ୍ମିତା ବିଶ୍ୱାଳଙ୍କ କଣ୍ଠରେ ଶୁଣିଲେ ଦେବୀତୋଷ ଆଚାର୍ଯ୍ୟଙ୍କ ରଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

କଣ୍ଠଶିଳ୍ପୀ ସସ୍ମିତା ବିଶ୍ୱାଳଙ୍କ କଣ୍ଠରେ ଶୁଣିଲେ ଦେବୀତୋଷ ଆଚାର୍ଯ୍ୟଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ବାପୁ ଗୋସ୍ୱାମୀଙ୍କ ରଚନା କଣ୍ଠଶିଳ୍ପୀ ସସ୍ମିତା ବିଶ୍ୱାଳଙ୍କ କଣ୍ଠରେ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛୁ 8249809672।

0: ତମକୁ ବି ମୁଁ ସାବଧାନ କରିଦଉଛି, ତମେ ବି ମତେ ରୋଗ ନାହିଁ।
1: ବେଶୀ ବକବକ କର ନା ଚୁପ କର।
0: ତୁମେ ବି ବେଶୀ ବକବକ କର ନାହିଁ, ଚୁପ କର।
1: ମୁଁ କହୁଛି ତମେ ଚୁପ କର।
0: ମୁଁ କହୁଛି ତମେ ଚୁପ କର।
1: ମୁଁ ଚୁପ କରିବି? ନା ନା, ମୁଁ ଚୁପ କରିବି କାହିଁକି? ଚୁପ କରିବି
0: ତାହେଲେ? ମୁଁ କାହିଁକି ଚୁପ କରିବି? ଶୁଣେ,
1: ଅଳ୍ପ ଚୁପ କରିବ, ଏ ଘରେ ମୁଁ ଯାହା କହିବି ସେଇଆ ହବ।
0: ତମେ ଯାହା କହିବ ସେଇଆ ହବ। ସତେ ଯେମିତି ଗୋଟା ମହାରାଣୀ ଆଉ ମତେ ଆଦେଶ ଦେଇଦେଲେ ଆଉ ମୁଁ ତାକୁ ମୁଣ୍ଡ ପାତି ସ୍ୱୀକାର କରିଦେବି ଆଉ।
1: କାହିଁକି ମୁଁ କଣ ମହାରାଣୀ ନୁହେଁ କି? ମୋ ବୋଉ ପରା ମତେ ରାଣୀ ରାଣୀ ବୋଲି ଡାକୁଥିଲା, ଆଉ ତମ ହାତ ଧରିଲା ଦିନଠୁ ମୁଁ ହେଲି ମାନସୀ ରାଣୀ ହାତୀ। ରାଣୀ ଆଉ ମାନସୀ ରାଣୀ ଭିତରେ ଫରକ ଅଛି କୋଉଠି ଶୁଣେ?
0: ଥାଉ ରାଣୀ ଥାଉ, ତମେ ବହୁତ ଭାସିଲଣି, ଏଥରକ ବସି ପଡ଼। ଏ ଘରେ ସମସ୍ତଙ୍କୁ ମୋ କଥା ମାନିବାକୁ ପଡିବ। ମୁଠ କହିଲେ ଉଠିବ, ବସ କହିଲେ ବସିବ।
1: ସତେ? ଏମିତି ଉଠ ବସ କରାଇବାକୁ ତମେ କିଏ?
0: ଜାଣିନା ମୁଁ କିଏ? ମୁଁ ହୁକୁମ ଦଉଛି, ତମ ସ୍ୱାମୀ, ତମ ଧର୍ମ ସ୍ୱାମୀ, ଏ ଘରର ମାଲିକ।
1: ମାଲିକ ହୟ, ମାଲିକ କହିବାକୁ ତମକୁ ଟିକେ ଲାଜ ମାଡୁନି?
0: କାହିଁ
1: ମୁଣ୍ଡ ଗୁଞ୍ଜିବାକୁ ମୋ ବାପା ଯଦି ଦୟାକରି ଏ ଘର ଖଣ୍ଡକ ଦେଇନଥାନ୍ତେ ତାହେଲେ କୋଉ ଗଛ ମୂଳେ ପଡିଥାନ୍ତ, ନହେଲେ କୋଉ ଭଡ଼ା ଘରେ ରହି ନାକରେ କାନ୍ଦୁଥାନ୍ତ।
0: ଦେଖ ଦେଖ, ଏକଥା କହିବା ଆଗରୁ ତମର ଭଲ ରକମ ଜାଣି ରଖିବା ଉଚିତ ଯେ ତମ ବାପା ଅର୍ଥାତ ମୋ ଶ୍ୱଶୁର ମତେ ଘର ଖଣ୍ଡକ ମାଗଣା ଦେଇନାହାନ୍ତି, ଦେଇଛନ୍ତି ଯୌତୁକରେ। ଘର ସକାଶେ ତମେ ସିନା ଫୁଟାଣି ବାହାର କରୁଛ, ହେଲେ ତମ ଭଳିଆ କୋଇଲା ଗାଡିକି ମୁଁ ଯଦି ସହାନୁଭୂତି ଦେଖେଇ ବାଇ ନଥାନ୍ତି ତେବେ ଆଜି ଯାଏ ତମେ ବର ଖୋଜି ଖୋଜିକିରି ଲମ୍ବା ଧାଡିରେ ରହିଯାଇଥାନ୍ତ।
1: କଣ କହିଲ, କଣ କହିଲ? ତମ ଆଖିରେ ମୁଁ ଗୋଟାଏ କୋଇଲା ଗାଡି?

0: ପାଞ୍ଚ ଘଣ୍ଟା ସମୟ ଲାଗିଗଲା
1: ହେଇଥିବ ଆଜ୍ଞା ହେଇଥିବ ହେଇଥିବ କହନ୍ତୁ ନେଇ ହାସ୍ୟ ଅଭିନେତା ମର୍କଟ କୁମାରଙ୍କୁ ଦେଖିବା ପାଇଁ ଆଜିକାଲି ପିଲାଠୁ ବୁଢା ଯାଏ ଯେମିତି ପାଗଳ ହଉଛନ୍ତି ନା ଭିଡ଼ ଜମିବ ତ ଅତି ସ୍ୱାଭାବିକ କଥା ଆଉ
2: କିନ୍ତୁ ଆଜ୍ଞା ଦୁନିଆରେ ଏତେ ସବୁ ସୁନ୍ଦର ନାଁ ଥାଉ ଥାଉ ଆପଣ ଏ ପତ୍ରିକାର ନାମ ରଖିଲେ ଷଣ୍ଢ କାହିଁକି
0: ସେଇଠି ତ ନାମକରଣ ସାର୍ଥକତା
2: ସାର୍ଥକତା
0: ହଁ ନୁହେଁ ଆଉ କଣ ଆପଣ ଦେଖନ୍ତୁ ମହିଷୀ ଦେବୀ
2: ମାନସୀ ଦେବୀ
0: ହଁ ମାନସୀ ଦେବୀ ଆପଣ ଲକ୍ଷ୍ୟ କରିଥିବେ ଷଣ୍ଢ ଠୁ ବଳି ନିର୍ଭୀକ ଆଉ ସ୍ୱାଧୀନ ଜୀବ ବୋଧ ହୁଏ ଏ ଦୁନିଆରେ ଆଉ କେହି ନାହିଁ
1: ସେଇଥିପାଇଁ ତ ଲୋକେ କହନ୍ତି ଆଉ ଡ୍ୟାସ୍କୁ ଲଗା ନାହିଁ କି ଷଣ୍ଢକୁ ପଗା ନାହିଁ ଆଉ
0: ଖାଲି ସେତିକି ନୁହେଁ ଆସିବାକୁ ଷଣ୍ଢ ଯଦି କାହାର ଫସଲ ଖାଇଲା କି କ୍ଷେତ ଉଜାଡ଼ିଲା ତେବେ ତାକୁ କାଞ୍ଜିଆ ଉଦାରେ ପକେଇବାକୁ କାହାରି ବାପର ସାଧ୍ୟ ନାହିଁ
1: କାଞ୍ଜିଆ ଉଦା ବାଲା ଷଣ୍ଢଟାକୁ ତ ମୋଟେ ରଖିବ ନାହିଁ ଆଉ
2: ରଖିଲା କ୍ଷତି ଛଡ଼ା ତାହେଲେ ଲାଭ ନାହିଁ
0: ଷଣ୍ଢ ମାନଙ୍କର ଆଉ ଗୋଟେ ଅଖଣ୍ଡ କୀର୍ତ୍ତି ହେଉଛି ଯଦି ଦୈବାତ କୌଣସି ରାଜରାସ୍ତାରେ ଷଣ୍ଢ ଲଢ଼େଇ ଆରମ୍ଭ ହେଇଯାଇଛି ତେବେ ଯେତେ ବଡ କ୍ଷମତାଶାଳୀ ବ୍ୟକ୍ତି ହେଇଥାଉ ପଛ କି ତାକୁ ଅଟକିବାକୁ ବାଧ୍ୟ ଟ୍ରାଫିକ ପୁରାପୁରି ବନ୍ଦ ଷଣ୍ଢ ଲଢେଇ ନ ସରିବା ଯାଏ ସେ ପାଖ ଲୋକ ସେ ପାଖରେ ଏ ପାଖ ଲୋକ ଏ ପାଖରେ ଯେତିକି ମଜା ସେତିକି ଦୁଃଖ
1: ସେ ସମୟରେ ସବୁଠାରୁ ବଳି ଦୁଃଖଦାୟକ କଥା ହଉଛି ଏ ପାଖରୁ ଯଦି କୌଣସି ଆସନ୍ନ ପ୍ରସବା ପ୍ରସୂତି ରୋଗିଣୀ ଆମ୍ବୁଲାନ୍ସରେ ମେଡିକାଲ ଯାଉଥିବ ତେବେ ଷଣ୍ଢ ଲଢେଇ ପାଖରେ ନିଶ୍ଚୟ ଆମ୍ବୁଲାନ୍ସ ଗଡି ଅଟକି ଯିବ ଆଉ ସେଇଠି ଅସୁବିଧା ହେଇଯିବ
2: ଆଉ ସେ ପାଖରୁ ଯଦି କଣ ହଉଛି ଦମକଳ ମଟର ଘଣ୍ଟି ବଜେଇ ବଜେଇ ନିଆଲି ବେହିବାକୁ ଆସୁଥିବ ତେବେ ଷଣ୍ଢ ଲଢେଇ ପାଖରେ ଅଟକି ଯିବାକୁ ସିଏ ବି ବାଧ୍ୟ ହବ
0: କେବଳ ସେତିକି ନୁହେଁ ମହିଷୀ ଦେବୀ
2: ଆଜ୍ଞା ମାନସୀ ଦେବୀ କୁହନ୍ତୁ
0: ମାନସୀ ଦେବୀ ଆପଣ ଲକ୍ଷ୍ୟ କରିଥିବେ ସାଇ ବସ୍ତି ଆଉ ଗାଁ ଗଣ୍ଡାରେ ଯଦି ଗରିବ ଲୋକଟାଏ ମରିଯିବ ତାହେଲେ ତା ଶବ ଉଠେଇବାକୁ ସାଧାରଣ ଜନତା କାହିଁକି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଆଗେଇ ଆସିବାକୁ କୁଣ୍ଠାବୋଧ କରିବ ଶବ ସଂସ୍କାର ପାଇଁ 8 ଟଙ୍କା ଚାନ୍ଦା ଦେବାକୁ ବି ରୋକ ଠୋକ ମନା କରିଦେବ କିନ୍ତୁ ଷଣ୍ଢଟାଏ ମରିଯାଉ ଦେଖିବେ ଆନନ୍ଦର ସୀମା ନାହିଁ ସଙ୍ଗେ ସଙ୍ଗେ ଲୋକମାନେ ଶହ ଶହ ଟଙ୍କା ଚାନ୍ଦା ଅସୁଲ କରି ଜାକ ଜମକପୂର୍ଣ୍ଣ ଶୋଭାଯାତ୍ରାରେ ହରି ନାମ ସଂକୀର୍ତ୍ତନ କରି ବ୍ୟାଣ୍ଡ ବଜେଇ ମହାଦେବଙ୍କ ବାହନକୁ ସଂସ୍କାର ପାଇଁ ନେଇଯିବେ କିନ୍ତୁ ଏ ସ୍ୱାର୍ଥପର ମଣିଷ ତା ସୁଖ ଦୁଃଖର ସାଥୀ ପଡ଼ିଶା ଘରର ଗରିବ ଭାଇଟିର ଶବକୁ ଛୁଇଁବା ତ ଦୂରର କଥା କାମର ବାହାନା ଦେଖେଇ ସେଠୁ ଆଖି ପିଛୁଳାକେ ଖସି ଚାଲିଯିବ
1: ସତ କଥା ଆଜ୍ଞା ଖାଣ୍ଟି ସତ କଥା
0: ଖାଲି ସେତିକି ନୁହେଁ ଆତି ବାବୁ ଆପଣ ହାଟ ବଜାରରେ ପରିବା କିଣିଲେ ଷଣ୍ଢ ଆସି ନିର୍ବିଘ୍ନରେ ସେ ପରିବା ଖାଇଯିବ ଆପଣ ତ କିଛି କରିପାରିବେ ସବୁଠୁ ମଜା କଥା ହଉଛି ଯଦି କୌଣସି ଯାତ୍ରା କିମ୍ବା ମିଟିଂକୁ ଭଣ୍ଡୁର କରିବାକୁ ଥିବ ତେବେ ତା ମଧ୍ୟକୁ ବୁଲା ଷଣ୍ଢଟିଏ ପୁରେଇ ଦେବେ ଯେ ଯାତ୍ରା ଆଉ ମିଟିଂ ଆପଣ ଛାଏ ଛାଏ ଭାଙ୍ଗିଯିବ
1: ବିଲକୁଲ ସତ କଥା ଆଜ୍ଞା ଏକଦମ ଖାଣ୍ଟି ସତ କଥା
0: ସେଇଥିପାଇଁ ଅନେକ ଚିନ୍ତା କରି ଅନେକ ଗବେଷଣା କରି ଅନେକ ତର୍କ ବିତର୍କ କରି ଆମେ ଆମ ପତ୍ରିକାର ନାଁ ରଖିଛୁ ଷଣ୍ଢ କଣ ନାମକରଣର ସାର୍ଥକତା ଆପଣଙ୍କ ମନକୁ ପାଇଲା ତ କଣ ଆପଣଙ୍କ ନାଁଟା ତ
2: ମାନସୀ ଦେବୀ
0: ହଁ ମାନସୀ ଦେବୀ ଷଣ୍ଢ ପତ୍ରିକାର ସମ୍ପାଦକ ହେବା ଦିନ ଠାରୁ ପ୍ରିୟ ପାଠକ ମହଲରେ ମୁଁ ମଧ୍ୟ ମୋ ନିଜ ନାଁଟାକୁ ହଜେଇ ସାରି ଷଣ୍ଢ ବାବୁ ନାମରେ ପରିଚିତ ହେଇଗଲିଣି
1: ହଉ ହଉ ହଉ ତାହେଲେ ଏଥରକ ଦୟାକରି କୁହନ୍ତୁ ଷଣ୍ଢ ବାବୁ ସକାଳୁ ସକାଳୁ ଆମ ଗରିବ କୁଡ଼ିଆରେ ପାଦ ଧୂଳି ପକେଇବାର କାରଣଟା କଣ ଆମେ ଆପଣଙ୍କର କି ସେବା କରିପାରିବେ
0: କଥା କଣ କି ମିଷ୍ଟର ହାତୀ ମୁଁ ଆସି ଆମ ଷଣ୍ଢ ପତ୍ରିକା ପାଇଁ ଆପଣମାନଙ୍କର ଫଟୋ ଆଉ ଇଣ୍ଟରଭ୍ୟୁ ନେବାକୁ
2: ଏ ମା ପତ୍ରିକାରେ ଆମ ଫଟୋ ଛପା ହବ ଗୋଟାଏ ମିନିଟ ଖାଲି ଅପେକ୍ଷା କରନ୍ତୁ ଷଣ୍ଢ ବାବୁ ମୁଁ ଏଇ ସାଙ୍ଗେ ସାଙ୍ଗେ ଶାଢୀଟା ବଦଳେଇ ଦିଏ
1: ଖାଲି ଶାଢୀ କାହିଁକି ସାବୁନ ଲଗେଇ ପୁରା ଗାଧେଇ ଆସିବ ଯେ ଚେହେରାଟା ପରିଷ୍କାର ହେଉ
2: ହଉ ଥାଉ ଥାଉ ତମ ଚାଲାକିଟା ମୁଁ ବେସ୍ ବୁଝିପାରିଛି ମୋ ଗାଧେଇବାକୁ ଡେରି ହେଇଗଲେ ତମେ ଏଇ ମହୁକାର ଫଟୋ ଉଠେଇ ନବ ନାଇଁ ହଉ ଥାଉ ଆଜ୍ଞା ଷଣ୍ଢ ବାବୁ ମୋର ସେ ବିନ୍ଦି ପାଉଡର ଲଗେଇବା ଦରକାର ନାହିଁ ଆପଣ ଫଟୋ ଉଠାନ୍ତୁ
1: ବୁଝିଲେ ଆଜ୍ଞା ଇଏ ଆମ ଶ୍ରୀମତୀଙ୍କର ବଡ଼ ଗୋଟାଏ ଖରାପ ପ୍ରକୃତି କଥା କହିଲେ ନିଜେ ଯେମିତି ଭଟ୍ର ଭଟ୍ର ହୁଅନ୍ତି ପୁଅ ଝିଅ ଦୁଇଟାଙ୍କୁ ବି ସେମିତି ମୁହଁ ଦେଇଦେଇଛନ୍ତି
0: ପୁଅ ଝିଅ ଆପଣଙ୍କର ପୁଅ ଝିଅ ବି ଅଛନ୍ତି ନା କଣ
1: ଅଛନ୍ତି ଯେ ହେଲେ ଏଠି ନାହାନ୍ତି
0: ତାହେଲେ କୋଉଠି ଅଛନ୍ତି
2: ପୁଅ ପଢୁଛି ଭୁବନେଶ୍ୱରରେ
1: ଆଉ ଝିଅ ପଢୁଛି ପୁରୀରେ
0: ମାତ୍ର 2 ସନ୍ତାନ
1: ଆଜ୍ଞା ଛୋଟ ପରିବାର ଆଉ ସୁଖୀ ପରିବାର
0: ଭଲ ଭଲ ଆପଣଙ୍କର ସେ ଛୋଟ ପରିବାର ଆଉ ସୁଖୀ ପରିବାର କଥା ବି ମୁଁ ଆମ ପତ୍ରିକାରେ ଛାପିଦେବି ଆଚ୍ଛା ପୁଅ ଝିଅଙ୍କୁ ପାଖରେ ନ ପଢି

0: ସେଠି ରଖିବାର କାରଣ କଣ, ଅସୁବିଧା କଣ ହେଲା?
1: କଥା କଣ କି ଆଜ୍ଞା, ଝିଅ ରହୁଛି ମୋ ଶ୍ୱଶୁର ଘରେ ପୁରୀରେ,
2: ଆଉ ପୁଅ ରହୁଛି ମୋ ଶ୍ୱଶୁର ଘରେ ଭୁବନେଶ୍ୱରରେ।
0: ରୁହନ୍ତୁ ରୁହନ୍ତୁ ଆଜ୍ଞା, ଇଏ କି ଗୋଲକ ଧନ୍ଦା, ମୁଁ ତ କିଛି ବୁଝିପାରୁନି।
1: ଏଥିରେ ବୁଝି ନ ପାରିବାର କଣ ଅଛି ଆଜ୍ଞା, ମୋ ଶ୍ୱଶୁର ଘର ମାନେ ଶ୍ରୀମତୀଙ୍କ ବାପ ଘର, ଅର୍ଥାତ ଝିଅର ମାମୁ ଘର ପୁରୀରେ ରହି ଝିଅ ପଡୁଛି।
2: ହଁ ଆଜ୍ଞା, ମୋ ଶ୍ୱଶୁର ଘର ଅର୍ଥାତ ହାତୀ ବାବୁଙ୍କ ନିଜ ଘର ରାଜଧାନୀ ଭୁବନେଶ୍ୱରରେ ରହି ପୁଅ ପଢୁଛି।
0: ବୁଝିଗଲି ଆଜ୍ଞା, ବୁଝିଗଲି, ବହୁତ ଭଲ।
1: ଭଲ ନ ହବ କେମିତି କହିଲେ ଆଜ୍ଞା, ପୁଅଟା ଯେତେବେଳେ ମୋର, ସେଇଥିପାଇଁ ମୁଁ ତାକୁ ମୋ ବୋଉ ଜିମାରେ ରଖିଛି।
2: ଆଉ ଷଣ୍ଢ ବାବୁ, ଝିଅଟା ଯେତେବେଳେ ମୋର, ସେଇଥିପାଇଁ ମୁଁ ତାର ଭଲ ପାଇଁ ମୋ ବାପାଙ୍କ ଦାୟିତ୍ୱରେ ରଖି ପାଠ ପଢାଉଛି।
0: ରୁହନ୍ତୁ ରୁହନ୍ତୁ ଆଜ୍ଞା, ଆପଣ କଥା କଣ ପୁଣି ଗୋଳମାଳିଆ ଧରିଲାଣି, ଝିଅ ଆପଣଙ୍କର ପୁଅ ମିଷ୍ଟରଙ୍କର, ଏ କଥା ରହସ୍ୟ ମୋ ମସ୍ତିଷ୍କ ଭିତରେ ଆଦୌ ପଶୁନି। ଘଟଣାଟା କଣ ମତେ ଟିକେ ବୁଝେଇ କହିବେ ମାନସ ଦେବୀ?
2: କଥା କଣ କି ଷଣ୍ଢ ବାବୁ, ହାତୀ ବାବୁଙ୍କ ହାତ ଧରିବା ପୂର୍ବରୁ ମୁଁ ଆଉ ଜଣଙ୍କ ହାତ ଧରିଥିଲି, ତାଙ୍କ ସାଥିରେ ବରଷ ଦିଟା ସଂସାର କରିଛି କି ନାହିଁ, ମୋ କଳରେ ଝିଅଟିଏ ଦେଇ ସିଏ ମଟର ଦୁର୍ଘଟଣାରେ ଗଲେ ସେ ପୁରକୁ।
0: ଓହୋ, ରିଏଲି ଖୁବ ଦୁଃଖଦାୟକ ଏ କଥା।
1: ମୁଁ ମଧ୍ୟ ସେଇ ଏକା ଡଙ୍ଗାର ପଝାରି ଷଣ୍ଢ ବାବୁ।
0: ମାନେ
1: ମାନେ ଆଉ କଣ, ଏଇ ମାନସୀ ଦେବୀଙ୍କୁ ମୋ ବେକରେ ଛନ୍ଦିବା ଆଗରୁ ମୁଁ ଛନ୍ଦା ହେଇଥିଲି ଆଉ ଜଣେ ଧର୍ମପତ୍ନୀଙ୍କ ବେକରେ। ତାଙ୍କୁ ମୁଁ ଏତେ ଭଲ ପାଉଥିଲି, ସେ କଥା ଏଠି ବର୍ଣ୍ଣନା କଲେ ପୁରାଣଟାଏ ହବ ଷଣ୍ଢ ବାବୁ।
0: ନାଇଁ ନାଇଁ ନାଇଁ, ଲମ୍ବା ନ କରି ଆପଣ ସଂକ୍ଷେପରେ କୁହନ୍ତୁ।
1: ମୋଟ ଉପରେ କହିବାକୁ ଗଲେ ମୋ ପ୍ରଥମ ସ୍ତ୍ରୀଙ୍କର ଯେତେ ସବୁ ଭଲ ଗୁଣ ଥିଲା, ୟାଙ୍କଟି ତାର ଶହେ ଭାଗରୁ ଭାଗ୍ୟ ବି ନାହିଁ। କିନ୍ତୁ ଦୈବ ଆମ ସୁଖ ସହିପାରିଲାନି, ବରଷ ଦିଟାରେ ସୁଖ ସଂସାର ଭିତରେ ମୋ ହାତରେ ପୁଅଟିଏ ଉପହାର ଦେଇ ସିଏ ଚାଲିଗଲେ ଆରପୁର।
0: ସତରେ ଆପଣଙ୍କ ଦୁଃଖରେ ମୁଁ ଅତି ଗଭୀର ଭାବରେ ଦୁଃଖୀ। ତାପରେ କଣ ହେଲା?
1: କୂଳ କିନାରା ହରେଇ ମୁଁ ବାବନାମୃତ ଭଳି ବୁଲିଲି, ଦୋଭେଇ ବରକୁ କେହି ଆଉ କନ୍ୟା ଦେଲେନି, ଏ ଜୀବନରେ ସ୍ତ୍ରୀ ମୁଖ ଦର୍ଶନ କରିବାର ସବୁ ଆଶା ତୁଟେଇ ଦେଲି।
2: ମୋର ମଧ୍ୟ ସେଇ ଅବସ୍ଥା ହେଲା ଷଣ୍ଢ ବାବୁ, ଏକେ ତ ମୋର ଏଭଳି ଚେହେରା, ତହିକି ପୁଣି କୂଳରେ ବାଛୁରୀଟାଏ, ମୋ କଥା ଶୁଣୁ ଶୁଣୁ ବର ମାନେ ମୁହଁ ବୁଲେଇଲେ, ଏ ଜୀବଦଶାରେ ପୁଣି ଯେ କୂଳରେ ଲାଗିବି ବସା ବାନ୍ଧିବି ସେ ବିଶ୍ୱାସ ମୁଁ ତୁଟେଇ ଦେଇଥିଲି।
0: ତାପରେ ତାପରେ ତାପରେ କଣ ହେଲା?
1: ଏମିତି ବର୍ଷେ କାଳ କଟିବା ପରେ ହଠାତ୍ ଦିନେ ଇଏ ଫୁଲ ନଖରା ଛକରେ ଆମ ଦୁଇ ଜଣଙ୍କର ରାଜଯୋଟକ ହେଇଗଲ, ବାହାରସି ପୁରା ଫିଟିଗଲା, ପ୍ରଜାପତି ଆମେ ଦେଇକି ଏକାଠି ନ କରି ରହିପାରିଲେନି।
0: କେମିତି କେମିତି
1: ଆଜ୍ଞା, ବସ ଭାରି ଭିଡ଼ ହେଇତେ, ଲୋକେ ଓହ୍ଲେଇ ପାରୁନଥାନ୍ତି କି ଚଢି ବି ପାରୁନଥାନ୍ତି, ମୁଁ ବସ୍ ଭିତରକୁ ଯିବାକୁ ଚାହୁଁଥାଏ, ଇଏ ମାନସୀ ଦେବୀ ମୋ ପଛରେ ଥାନ୍ତି, ପଛରୁ ସିଏ ଏମିତି ଏକାଠି ଲାଠେଲି ଦେଲେ ଯେ ମୁଁ ଯାଇକିରି ସେ ବସ୍ ଭିତରେ ସିଧା ପହଞ୍ଚିଗଲି। ଆଉ
2: ସେଇ ବସ୍ ଭିତରେ ଆମର ଚାରି ଚକ୍ଷୁର ମିଳନ ଘଟିଲା,
1: କାମଦେବ ଆମ ଦିହିଙ୍କ ଉପରକୁ ଏମିତି ଆଣ୍ଟିକିରି ଫୁଲ ସର ବିନ୍ଧିଲେ ଯେ।
0: ବୁଝିଗଲି ବୁଝିଗଲି ଆଜ୍ଞା, ପରବର୍ତ୍ତୀ ଦୃଶ୍ୟଟା କଣ ହେଇଥିବ ସେଇଟା ମୁଁ ବେଶ ଅନୁମାନ କରିଛି।
1: ଲୋକ
0: ହଉ, ମୁଁ ତାହେଲେ ଫଟୋ ଉଠେଇବି, ରେଡି ହେଇଯାଉ।
1: ରୁହନ୍ତୁ ଆଜ୍ଞା, ଷଣ୍ଢ ପ୍ରଥମେ ମୋ ଫଟୋଟା ଉଠାନ୍ତୁ।
2: ଠିକ ଅଛି, ମୁଁ ତାହେଲେ ମୋ ଶୋଇବା ଘରେ ଯୋଉ ଫଟୋଟା ଅଛି ସେଇଟାକୁ ମୁଁ ନେଇ
1: ଆସୁଛି। ସେଇଟା ହଇହୋ, ସେଇଟା ତ ତମ ବାହାଘର ପୂର୍ବର ଫଟୋ, ସେ ଚେହେରା ଆଉ ଏ ଚେହେରା ଭିତରେ ଆକାଶ ପାତାଳ ଫରକ।
0: ଶୁଣନ୍ତୁ ଶୁଣନ୍ତୁ, ବ୍ୟସ୍ତ ହବାର କୌଣସି କାରଣ ନାହିଁ, ସାଙ୍ଗର ତ ମୁଁ କ୍ୟାମେରା ଆଣିଛି, ଫଟୋ ଉଠେଇ ନେବି। ଆପଣ ମାନେ କେବଳ ଏତିକି କୁହନ୍ତୁ, ଫଟୋ କାହାର ଛପା ହବ, ଅର୍ଥାତ୍ ହେଡ୍ ଅଫ୍ ଦି ଫ୍ୟାମିଲି ମାନେ ପରିବାରର ମୁଖିଆ କିଏ?
1: ଏଇ ସାମାନ୍ୟ କଥାଟା ଆପଣ ବୁଝିପାରୁନାହାନ୍ତି ଷଣ୍ଢ ବାବୁ, ଏ ପରିବାରର ମୁଖିଆ ମୁଁ, ମୋ ଫଟୋ ଉଠାନ୍ତୁ। ମାନସୀ, ତମେ ଯାଇକିରି ସେ ଘରୁ ମୋ ଲମ୍ବା କୋଟ୍ଟା ନେଇ ଆସିଲ, ମୁଁ ତାକୁ ହିଁ ପିନ୍ଧି ଫଟୋ ଉଠେଇବି।
2: ତାକୁ ପିନ୍ଧିଲେ ତମେ ନା ଅବିକଳ ଗୋଟାଏ ଜୋକର ଭଳି ଦେଖାଯିବ, ସେମିତିକା କୋଟ ପିନ୍ଧିବାକୁ ହେଲେ ପାଞ୍ଚ ହାତିଆ ମର୍ଦ୍ଦ ଆଉ ବାଘ ଭଳିଆ
1: ଚେହେରା ଥିବ,
2: ଆଉ ତମ ଭଳିଆ ଇଏ ନକ ନକିଆ କାଉଁରିଆ କାଠି ମଣିଷ ତାକୁ ପିନ୍ଧିଲେ ଲୋକେ ହସିବେ। ଷଣ୍ଢ ବାବୁ ଆପଣ ଟିକେ ରୁହନ୍ତୁ, ମୁଁ ଯାଇ ମୋ ଖଣ୍ଡୁଆ ଶାଢୀଟା ବାକ୍ସରୁ ବାହାର କରି ଆଣି।
1: କଣ ମତେ ପିନ୍ଧେଇବା ପାଇଁ?
2: ନାଇଁ ମ, ସେଇଟା ମୋ ବାପ ଘର କୁଆର ପୁନେଇ ଶାଢୀ।
1: କଣ ହେଲା?
2: ମୁଁ ତାକୁ ପିନ୍ଧି ଫଟୋ ଉଠେଇବି ମ।
1: ହଉ, ମନେ ମନେ କୋରା

0: କଥା ଶୁଣିଲ ପରା ଷଣ୍ଢ ବାବୁ କହିଲେ ସିଏ ପରିବାରର ମୁଖିଆଙ୍କର ଫଟୋ ନେବେ।
1: ସେଇ ଶୁଣିବା ଅନୁସାରେ ତ କାମ କରୁଛି, ଏ ପରିବାରର ମୁଖିଆ ହଉଛି ମୁଁ, ତେଣୁ ମୋ ଫଟୋ ଉଠିବ।
0: ଆରେ ନା ନା ନା, ପରିବାରର ମୁଣ୍ଡ ହଉଛି ମୁଁ ଫଟୋ ଉଠେଇବି।
2: ଆରେ ଶୁଣନ୍ତୁ, ଆପଣମାନେ ଝଗଡ଼ା କରୁଛନ୍ତି କାହିଁକି?
1: ତାହେଲେ ଆପଣ ବୁଦ୍ଧି ଆଉ ଜ୍ଞାନ ପ୍ରୟୋଗ କରି କୁହନ୍ତୁ, ଏ ପରିବାରର ମୁଖିଆ କିଏ?
0: ଠିକ ଅଛି ଠିକ ଅଛି, ତମ କଥାକୁ ମୁଁ ଗ୍ରହଣ କରୁଛି। ଷଣ୍ଢ ବାବୁ ନିଜେ କହନ୍ତୁ, ଏ ଫ୍ୟାମିଲିର ହେଡ୍ କିଏ?
2: ଦେଖନ୍ତୁ, ବୁଦ୍ଧି ବୟସ ଆଉ ପାରିବାରିକ ସ୍ଥିତିକୁ ଏକତ୍ର କରି ବିଚାରକୁ ନେଲେ ଆପଣ ଦୁହେଁ ଏକାପରି, ଅର୍ଥାତ୍ ସମାନ ଜଣାପଡୁଛନ୍ତି। କେହି କାହାକୁ ଉଣା ନୁହନ୍ତି କି କେହି କାହାକୁ ଅଧିକ।
0: ଷଣ୍ଢ ବାବୁ ଏମିତିକା ଦୋଦୋ ପାଞ୍ଚିଆ କଥା କଣ କହୁଛନ୍ତି? ସଫା ସଫା କହୁନାହାନ୍ତି ଏ ପରିବାରର ମୁଖିଆ କିଏ, ମୁଁ ନା ମୋ ସ୍ତ୍ରୀ?
2: ଦେଖନ୍ତୁ ଆଜ୍ଞା, ଚେହେରାକୁ ଯଦି ମାପକାଠି ବୋଲି ଧରାଯାଏ, ତେବେ ମାନସୀ ଦେବୀଙ୍କ ଚେହେରା ତୁଳନାରେ ଆପଣଙ୍କର ଏ କାଉଁରିଆ କାଠି ଚେହେରା ହାତୀ ଆଗରେ ଅବିକଳ ମଶା ଭଳି।
1: ତାହେଲେ ମୋ ଫଟୋ ଉଠାନ୍ତୁ ଷଣ୍ଢ ବାବୁ, ମୁଁ ଏ ପରିବାରର ମୁଖିଆ ବୋଲି ପ୍ରମାଣିତ ହେଇଗଲି ନା।
0: ଅୟ ଷଣ୍ଢ ବାବୁ, ଇଏ ଶରୀରର ଓଜନକୁ ଭିତ୍ତି କରି ସାମାନ୍ୟ ଗୋଟାଏ ସ୍ତ୍ରୀ ଲୋକ ପାଖରେ ଆପଣ ନିଜର ପୌରୁଷକୁ ଜଳାଞ୍ଜଳି ଦେଇ ଦେଉଛନ୍ତି।
2: ନାଇଁ ନାଇଁ, କେବେ ନୁହେଁ। ପରିବାରର ମୁଖିଆ ହଉଛି ସେଇ ଯିଏ ରୋଜଗାର କରି ପରିବାର ଚଳାଏ।
0: ହଁ, ଏତେବେଳେ ଖାଣ୍ଟି କଥା ପଦେ କହିଲେ, ଆଏ ମୁଁ ରୋଜଗାର କରୁଛି, ଅଥଚ ମୋ ସ୍ତ୍ରୀ ଖାଲି ବସି ବସି ଏଠି ଭୋଜନ ପକାଇ ପରିବାରର ମୁଖ୍ୟ ହବାକୁ ଦାବି କରୁଛି। ଯାହା ମାନେ ସେଇ ଏଥରକ ଭିତରକୁ ଯାଇ ହାଣ୍ଡି ଆଉ ଚୁଲି କଥା ବୁଝିବ। ଯାଅ।
1: ଏ ମିଷ୍ଟର ଷଣ୍ଢ ବାବୁ, ନା ଧଣ୍ଡ ବାବୁ, ନା ମୁଣ୍ଡ ଗୁଣ୍ଠି ବାବୁ, ଏମିତିକା ପେଞ୍ଚ ପାଞ୍ଚିଆ କଥା କହି ମୋତେ କଣ ପରାସ୍ତ କରିବାକୁ ବସିଲଣି? ଆରେ ଦେଖ ମ, ଏଠି ମିଣିପେ ମିଣିପେ ଏକାଠି ହେଇଯାଇ ମୋ ପରି ଗୋଟିଏ ଅବଳା ନାରୀ ପ୍ରତି ପାତର ଅନ୍ତର ଆରମ୍ଭ କରିଦେଲେଣି। ମୁଁ ଏ ଅନ୍ୟାୟର ପ୍ରତିବାଦ କରୁଛି। ଯଦି ଭଲ ଗତି ଅଛି ତେବେ ମୋ ଫଟୋ ଉଠାନ୍ତୁ, ମୁଁ ହଉଛି ଏ ପରିବାରର ମୁଖିଆ। ଆରେ
2: ଠିକ ଅଛି ଠିକ ଅଛି, ଆପଣଙ୍କ ଫଟୋ ହିଁ ଉଠେଇ ନେବି।
1: ହଁ,
2: ଆପଣ ରେଡି ହେଇଯାଆନ୍ତୁ।
1: ହଁ,
0: ଏ ଷଣ୍ଢ ବାବୁ, ମାଇଚିଆଙ୍କ ଭଳି ତୁମେ ଗୋଟେ ସ୍ତ୍ରୀ ଲୋକ ଆଗରେ କଣ ହାର ମାନି ଯାଉଛ? ଆମ ପୂର୍ବ ପୁରୁଷଙ୍କ କଥା ମନେ ପକେଇଲ ଥରେ, ବୀର ସୁରେନ୍ଦ୍ର ସାଏ, ଚାଖି ଖୁଣ୍ଟିଅ ଆଉ ବକ୍ସି ଜଗବନ୍ଧୁ କେବେ କଣ ତାଙ୍କ ପୌରୁଷକୁ ଜଳାଞ୍ଜଳି ଦେଇଥିଲେ? ମୁଁ ତ ଅନୁମାନ କରୁଛି ତୁମେ ନିଜ ସ୍ତ୍ରୀ ପାଖରେ ଏମିତି ଛେଳି ପିରି ମେ ମେ ହଉଥିବ ଆଉ ହାତ ଯୋଡ଼ିକିରି ଚଳୁଥିବ ଆଉ।
2: ଆରେ ନା ନା ହାତୀ ବାବୁ, ପ୍ରଭୁ ଚକାଡୋଳାଙ୍କ ଅପାର କରୁଣାରୁ ଶାଶୁଙ୍କ ଝିଅକୁ ମୁଁ ଏଯାଏ ଦର୍ଶନ ବି କରିନି।
1: ହେ ଭଗବାନ, ଆପଣଙ୍କ ମୁଣ୍ଡରେ ଏଯାଏ ଦୁବ ଅକ୍ଷତ ପଡି ନାହିଁ କି ଦୋଳ ମୁକୁଟ ବି ଚଢି ନାହିଁ। ଠିକ ଅଛି ଠିକ ଅଛି ଷଣ୍ଢ ବାବୁ,
0: କଣ ଠିକ
1: ଅଛି? ସେ ନାଇଁ ତ ଆପଣ ମୋ ଉପରେ ଛାଡି ଦିଅନ୍ତୁ, ଦିନ କେଇଟାରେ ଦେଖିବେ ମୁଁ ଆପଣଙ୍କୁ ବାଡ଼ୁଅ ଦୋଷରୁ କଟେଇ ଦେବି।
0: ଟିକେ ସାବଧାନ ଷଣ୍ଢ ବାବୁ, ସାବଧାନ ହେଇଯାଆନ୍ତୁ, ପୁରା ପାୱାର 40 ଭୋଲ୍ଟ, ଜଳି ପଡିକିରି ପାଉଁଶ ହେଇଯିବେ, ଏକଦମ ଡେଞ୍ଜର ସିଗ୍ନାଲ।
2: ଡେଞ୍ଜର ସିଗ୍ନାଲ ମାନେ?
0: ମାନେ ଆଉ କଣ, ଆମ ଶ୍ରୀମତୀଙ୍କର ସାନ ଭଉଣୀଟିଏ ଏଯାଏ ବାହା ହେଇନାହାନ୍ତି, ୟାଙ୍କ କଳେବରର ଦୈର୍ଘ୍ୟ ପ୍ରସ୍ତ ଯାହା ଦେଖୁଛନ୍ତି ଶାଳୀ ରତ୍ନ ତାର ଠିକ ଦିଗୁଣ।
2: ବାପେ ବାପ, ତାକୁ ମୋ ବେକରେ ବାନ୍ଧି ଦେବାକୁ?
0: ଆଏ ମୋ ସାନ ଭାଇ ବେକରେ ତାକୁ ଛନ୍ଦି ଦେବାକୁ ଶ୍ରୀମତୀ ଆମର ବର କୌଶଳ କରିଥିଲେ, ହେଲେ ପାରିଲେନି।
1: ମୋ ଭଉଣୀ ପାଇଁ ବର ଯେମିତି ଅଭାବ ଅଛି, ମୁଁ ତାଙ୍କୁ ଖାଲି ତମରି ସାନ ଭାଇ ବେକରେ ଛନ୍ଦି ଦେବାକୁ ବସିଥିଲି।
0: ଯଦି ଛନ୍ଦି ଦେବାକୁ ବସି ନଥିଲ ତାହେଲେ ସେ ଦୁଇଁକି ଏତେ ସ୍ନେହ ଆଦର କରି ଏଠି ରଖି ଆମ ରାସନ କାର୍ଡରେ ତାଙ୍କ ନାଁ ଚଢ଼ଉଥିଲ କାହିଁକି?
2: କଣ କହିଲେ କଣ କହିଲେ, ରାସନ କାର୍ଡରେ ସେମାନଙ୍କ ନାଁ ବି ଚଢିଛି?
0: ଆଜ୍ଞା ହଁ, ମୋ ସାନ ଭାଇ ମୁଣ୍ଡରେ ସିନା ଏଯାଏ ବାହା ମୁକୁଟ ଚଢି ନାହିଁ, ହେଲେ ଆମ ରାସନ କାର୍ଡରେ ତା ବାହାଘର କେବେଠୁ ସରିଛି।
2: ହରି ବୋ, ଚକା ଡୋଳାଙ୍କର କି ବିଚିତ୍ର ଲୀଳା!
1: ମଲା, ଏଥିରେ ମତେ କାହିଁକି ଦୋଷ ଦିଆ ହଉଛି? ମ ଦିନ କେଇଟା ପାଇଁ ଭଉଣୀ ମୋର ଏଠିକି ବୁଲି ଚାଲି ଆସିଥିଲା, ତମେ ଯେମିତି ତମ ସାନ ଭାଇର ନାଁଟାକୁ ରେସନ କାର୍ଡରେ ଲେଖାଇଦେଲ, ମୁଁ ସେମିତି ମୋ ସାନ ଭଉଣୀ ନାଁଟାକୁ ରେସନ କାର୍ଡରେ ଲେଖାଇଦେଲେ?
2: ତା ମାନେ ବାବୁଙ୍କ ଭାଇ ଆଉ ଆପଣଙ୍କ ଭଉଣୀ ଏଠି ମତେ ରୁହନ୍ତି ନାହିଁ? ଠିକ ଅଛି ଠିକ ଅଛି, ଘଟଣାଟା ମୁଁ ଏଥରକ ପୁରା ବୁଝିଗଲିଣି। ପରିବାରର ମୁଖ୍ୟଙ୍କୁ ସ୍ଥିର କରିବା ଲାଗି ମୋ ମୁଣ୍ଡରେ ବର୍ତ୍ତମାନ ଗୋଟେ ସୁନ୍ଦର ଆଇଡିଆ ଜୁଟିଗଲାଣି।
0: ଆଇଡିଆ କି ଆଇଡିଆ? ଆଜ୍ଞା,
2: ଆପଣ ଯାଇ ରେସନ କାର୍ଡଟା ଶୀଘ୍ର ନେଇ ଆସନ୍ତୁ।
0: ହଁ,
2: ଦେଖିବା ସେଥିରେ ପରିବାରର ମୁଖିଆଙ୍କ ନାଁ ନିଶ୍ଚୟ ଲେଖା ହେଇଥିବ।
0: ହଁ, ମୁଁ ଏଇ ସାଙ୍ଗେ ସାଙ୍ଗେ ନେଇ ଆସୁଛି।
1: ହେଇଟି ଆଲମିରାରେ ମୋର ସେ ପ୍ରସୂତି ଭବନ ଟିକଟଟାକୁ ବି ସାଙ୍ଗରେ ନେଇ ଆସିବ।
0: ଆଉ ସେଇଟା କଣ ହବ, ପୁଣି ଚେକଅପ୍ କରିବାକୁ ଯିବ ନା କଣ?
1: ରେସନ କାର୍ଡରେ ଯେମିତି ତମ ନାଁ ଲେଖା ହେଇଛି, ପ୍ରସୂତି ଭବନ ଟିକଟରେ ସେମିତି ମୋ ନାଁ ଲେଖା ହେଇଛି। ସେ କାର୍ଡରେ ତମେ ମୁଖିଆ ହେଲେ ଏ କାର୍ଡରେ ମୁଁ ମୁଖିଆ,

0: ଭୁଲ କହିଛି କି ଷଣ୍ଢ ବାବୁ?
1: ନାଇଁ, ଏଇ ରାସନ କାର୍ଡ ନିଅନ୍ତୁ ଷଣ୍ଢ ବାବୁ।
2: ରୁହନ୍ତୁ ରୁହନ୍ତୁ, ଏଇ କଥାଟା ପୁଣି ଗୋଳମାଳିଆ ଧରିଲାଣି।
1: ତାହେଲେ ଉପାୟ, ଆଚ୍ଛା କିଏ ହବ ପରିବାରର ମୁଖିଆ?
2: ଠିକ ଅଛି, କୌଣସି ଅଡୁଆରେ ନ ପଶି ମୁଁ ବର୍ତ୍ତମାନ ସ୍ୱୀକାର କରୁଛି ଯେ ଆପଣ ଦୁଇ ଜଣ ଯାକ ହେଉଛନ୍ତି ଏ ପରିବାରର ମୁଖିଆ। ଏଥରକ ମୋର ଛୋଟ ଗୋଟାଏ ସନ୍ଦେହ ଦୂର କରିଦିଅନ୍ତୁ।
1: ସନ୍ଦେହ
0: କି ସନ୍ଦେହ?
2: ଏଇ ରେସନ କାର୍ଡରୁ ଜଣାପଡୁଛି ପରିବାରର ସଭ୍ୟ ସଂଖ୍ୟା ହେଉଛି 8 ଜଣ। ଆପଣ ଦୁହେଁ ଦୁଇ, ପୁଅ ଝିଅ ଦୁଇ, ଭାଇ ଭଉଣୀ ଦୁଇ, ଏପରି ମୋଟ ହେଲେ 6 ଜଣ। ତାହେଲେ ଆଉ ବାକି 2 ଜଣ?
1: ବୁଝିଲେ ଷଣ୍ଢ ବାବୁ, ବାକି 2 ଜଣ ହଉଛନ୍ତି ମୋ ଶାଶୁ
0: ଆଉ ମୋ ଶ୍ୱଶୁର।
2: ଶାଶୁ ଶ୍ୱଶୁର?
0: ଆଜ୍ଞା ହଁ, ବାବୁଙ୍କ ଶାଶୁ ମୋ ଶ୍ୱଶୁର।
1: ହଁ ଆଜ୍ଞା, ମୋ ଶାଶୁ ତାଙ୍କ ଶ୍ୱଶୁର, ଅର୍ଥାତ୍ ଶ୍ରୀମତୀଙ୍କ ମା ଆଉ ମୋ ବାପା।
2: କାହାନ୍ତି ସେମାନେ, କୋଉଠି ଅଛନ୍ତି?
0: ବାବୁଙ୍କ ବାପା ବର୍ତ୍ତମାନ ସ୍ୱର୍ଗରେ, ସେଇଠି ରହି ସେ ରେସନ କିଣୁଛନ୍ତି।
1: ହଁ ହଁ, ମୋ ବାପା ଯେମିତି ସ୍ୱର୍ଗରେ ରହି ରାସନ କିଣୁଛନ୍ତି, ତମ ମା ବି ସେମିତି ବର୍ତ୍ତମାନ ସ୍ୱର୍ଗରେ ରହି ରାସନ କିଣୁଥିବେ।
2: ତା ମାନେ ସେ ଦୁହେଁ ବଞ୍ଚି ନାହାନ୍ତି, ଅଥଚ ସେମାନଙ୍କ ନାଁ ରେସନ କାର୍ଡରେ ଚଢାଯାଇ ରେସନ ଅଣାଯାଉଛି। ବୁଝିଗଲେ?
1: ବୁଝିଗଲେ କଣ? ବୁଝିଗଲେ
2: ମୋ ଇଣ୍ଟରଭ୍ୟୁ ନବାଟା ଶେଷ ହେଇଛି।
0: ଆଉ ଫଟୋ? ଆଉ ଫଟୋ ଉଠେଇବେନି?
2: ଆପଣଙ୍କ ସାରା ପରିବାରର ରଙ୍ଗୀନ ଫଟୋ ବର୍ତ୍ତମାନ ମୋ ହାତ ମୁଠାରେ। ମୁଁ ବର୍ତ୍ତମାନ ଏ ରେସନ କାର୍ଡକୁ ସିଜ୍ କରୁଛି।
1: ସିଜ୍ କରୁଛନ୍ତି କାହିଁକି?
2: ବୁଝିପାରୁନାହାନ୍ତି କାହିଁକି? ଆପଣ ସ୍ୱାମୀ ସ୍ତ୍ରୀ ମିଶି ଏ ରେସନ କାର୍ଡରେ ଜାଲ ନାଁ ଭର୍ତ୍ତି କରି ସରକାରଙ୍କୁ ଠକିଛନ୍ତି।
1: ହଁ ହଁ, ଠକିଲୁ ତ ଠକିଲୁ, ଏଥିପାଇଁ ଆପଣଙ୍କ ମୁଣ୍ଡ ବତଉଛି କାହିଁକି? ଏଥିରେ ଆପଣ ଦଖଲ ଦେବାକୁ କିଏ?
0: ଆରେ ବା, ସାମାନ୍ୟ ଗୋଟେ ପତ୍ରିକା ସମ୍ପାଦକ ହେଇ ତମେ କଣ ଆମ ରେସନ କାର୍ଡକୁ ଜବତ କରିବାକୁ ବସିଲଣି? ବେଶ ଭଦ୍ର ଲୋକ, ଦିଅନ୍ତୁ ଦିଅନ୍ତୁ ସେ କାର୍ଡ।
2: ଶୁଣନ୍ତୁ, ମୁଁ କୌଣସି ପତ୍ରିକାର ସମ୍ପାଦକ ନୁହେଁ, କି ମୋ ନାଁ ଷଣ୍ଢ ବାବୁ ମଧ୍ୟ ନୁହେଁ। ଷଣ୍ଢ ନାମରେ କୌଣସି ପତ୍ରିକା ମଧ୍ୟ ବାହାରେନି।
1: ତାହେଲେ
2: ମୁଁ ହଉଛି ରାଜ୍ୟ ଗୋଇନ୍ଦା ବିଭାଗର ଇନ୍ସପେକ୍ଟର।
1: ଇନ୍ସପେକ୍ଟର?
2: ଆଜ୍ଞା ହଁ। ରେସନ କାର୍ଡରେ ଆପଣ ଦୁହେଁ ଜାଲିଆତି କରିଥିବାର ରିପୋର୍ଟ ହେବାରୁ ମୁଁ ଆସିଥିଲି ତାର ଅନୁସନ୍ଧାନ କରିବାକୁ। ମୋ ଅନୁସନ୍ଧାନ ମୁତାବକ ଆପଣ ଦୁହେଁ ହେଉଛନ୍ତି ଆଇନ ଆଖିରେ ଅପରାଧୀ। ଏଥରକ କୁହନ୍ତୁ, ଏ ପରିବାରର ମୁଖିଆ କିଏ? ମୁଁ ତାଙ୍କରି ନାମରେ ମକଦ୍ଦମା ରୁଜୁ କରିବି।
1: ଇନ୍ସପେକ୍ଟର ହଉ, ଆପଣଙ୍କ ହାତ ଧରୁଛି। ଇନ୍ସପେକ୍ଟର ହଉ, ଆମ ଦୋଷ କ୍ଷମା କରିଦିଅନ୍ତୁ, ଏଭଳି ଅପରାଧ ଆମେ ଆଉ କେବେ କରିବୁନି।
0: ଆପଣଙ୍କୁ ନେହୁରା ହଉଛି ଇନ୍ସପେକ୍ଟର ବାବୁ, ଏଇଥରକ ଆପଣଙ୍କୁ ଛାଡି ଦିଅନ୍ତୁ, ଏଭଳି ଭୁଲ ଆମେ ଆଉ ମୋଟେ କରିବୁନି।
2: ନା, ଆପଣଙ୍କୁ ଛାଡିବା ମୋ ପକ୍ଷରେ କଦାପି ସମ୍ଭବ ନୁହେଁ। ଆପଣଙ୍କ ଅପରାଧ ଅଦାଲତରେ ବିଚାର ସାପେକ୍ଷ।
1: ଆମେ ଆମ ଅପରାଧ ସ୍ୱୀକାର କରୁଛୁ ଇନ୍ସପେକ୍ଟର ବାବୁ, ଏଇ ଥରକ ଆମ ଦୋଷ କ୍ଷମା କରିଦିଅନ୍ତୁ।
0: ଆମେ ଆପଣଙ୍କ ପାଖରେ ଶପଥ କରୁଛୁ ଆଜ୍ଞା, ଏଭଳି ଭୁଲ କାମ ଆଉ ମୋଟେ କରିବୁନି, ଏଇ ଥରକ ଛାଡି ଦିଅନ୍ତୁ।
2: ନା, ଅସମ୍ଭବ। କୁହନ୍ତୁ, ଏ ପରିବାରର ମୁଖିଆ କିଏ? ହାତୀ ବାବୁ, ଆପଣ ଆପଣ ମୁଖିଆ?
1: ନା ନା ନା, ମୁଁ ମୁଖିଆ ନୁହଁ, ଏଇ ଏଇ ମୁଖିଆ ଆମ ସ୍ତ୍ରୀ ମୁଖିଆ।
0: କଣ କଣ କହିଲ? ମୁଁ ମୁଖିଆ? ମୁଖିଆ କାହିଁକି? ମୁଖିଆ ହଉଛ ତମେ?
1: ନା, ମୁଁ ନୁହଁ ତମେ।
0: ନା, ମୁଁ ନୁହଁ ତମେ ହଉଛ ମୁଖିଆ।
1: କାହିଁକି କହୁଛ? ଏଇ କ୍ଷଣି କହୁଥିଲ ପ୍ରସୂତି ଭବନର ଟିକେଟରେ ପ୍ରାୟ ତମ ନାଁ ଲେଖା ହେଇଛି, ତେଣୁ ତମେ ଘରର ମୁଖିଆ।
0: ଆଉ ରେସନ, ଆଉ ରେସନ କାର୍ଡଟା କଣ ଚିଲିକି ଯିବ? ସେଥିରେ ପରା ତମ ନାଁ ଲେଖା ହେଇଛି, ତମେ ହଉଛ ଏ ପରିବାରର ମୁଖିଆ।
1: ନା ନା, ତମେ ପରିବାରର ମୁଖିଆ।
0: ମୁଁ କହୁଛି ପା, ତମେ ପରିବାରର ମୁଖିଆ।
1: ନା ତମେ।
0: ମୁଁ କହୁଛି ତମେ।
1: ନା ତମେ।
0: ନା ତମେ।
1: ମୁଁ ନୁହଁ ତମେ।
0: ମୁଁ ନୁହେଁ ତମେ।
1: ତମେ
0: ତମେ
2: ଏ ରେସନ କାର୍ଡ ମୁଁ ନେଇଯାଉଛି, ଆପଣ ଦୁହେଁ ଠିକ କରନ୍ତୁ ଏ ଘରର ମୁଖିଆ କିଏ।
3: କଣ ନେଇ ପଳେଇଲେ
0: ଏଇଠି? କଣ ହବ କିଏ?
3: କଣ ହବ?

ଶୁଣୁଥିଲେ ନାଟକ ଷଣ୍ଢ ଉପାଖ୍ୟାନ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁବାସ ନାୟକ। ବିଭିନ୍ନ ଭୂମିକାରେ ଥିଲେ ହାତୀବାବୁ ନେତ୍ରାନନ୍ଦ ମିଶ୍ର, ଷଣ୍ଢବାବୁ ଶାନ୍ତନୁ କୁମାର କର, ମାନସୀ ବାସନ୍ତୀ ମଞ୍ଜରୀ ପଟ୍ଟନାୟକ। ଆକାଶବାଣୀ ରାଉରକେଲା।